ଆକାଶବାଣୀ ବାରିପଦା, ଆଜି ଶୁକ୍ରବାର 1948 ଶତାବ୍ଦୀର ଶ୍ରାବଣ 30 ଦିନ, ତଦନୁଯାୟୀ 2026 ମସିହା ଅଗଷ୍ଟ ମାସର 21 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ବାହାର ପବିତ୍ରତା ଅପେକ୍ଷା ହୃଦୟର ପବିତ୍ରତା ମନୁଷ୍ୟ ଚରିତ୍ରକୁ ଉଜ୍ଜ୍ୱଳ କରିବାରେ ଅଧିକ ସହାୟକ ହୁଏ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗନ୍ଧମୟ ଗୁଣକୁ ବାହାରକୁ ଫିଙ୍ଗିଦେଇ ହୃଦୟକୁ ସର୍ବଦା ନିର୍ମଳ ରଖିବା ଉଚିତ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଶୈଳଭାମ ମହାପାତ୍ର, ଉପେନ୍ଦ୍ର କୁମାର ମିଶ୍ର, ରଶ୍ମି ଦାସ, ପ୍ରଣବ ପଟ୍ଟନାୟକ, ସ୍ୱାଗତିକା ମହାପାତ୍ର ଏବଂ ଅନନ୍ତ ଚରଣ ମିଶ୍ର। ଗୀତଗୁଡ଼ିକ ଥିଲା ହୃଷିକେଶ ତ୍ରିପାଠୀ, ଭ୍ରମରବର ଛାଟୋଇ, ଦୀନକୃଷ୍ଣ, ଗୋପାଳ କୃଷ୍ଣ, ଧର୍ମାନନ୍ଦ ବେହେରା ଏବଂ ପୂର୍ଣ୍ଣଧର ସାହୁଙ୍କ ରଚନାରୁ। ଆକାଶବାଣୀ ପାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସୌନ୍ଦର୍ଯ୍ୟର ଉପାସନା ଏକ ମହାନ ଗୁଣ। ଗୋଟିଏ ସୂକ୍ଷ୍ମ ଦୃଷ୍ଟି ନଥିଲେ କୌଣସି ସୁନ୍ଦର ବସ୍ତୁର ସୌନ୍ଦର୍ଯ୍ୟକୁ ଭଲ ପାଇବା, ଉପାସନା କରିବା ଆମ ପକ୍ଷରେ ସମ୍ଭବ ନୁହେଁ। ସଂସାରରେ ଅନେକ ଅଛନ୍ତି ଯେଉଁମାନେ ସାରା ଜୀବନ ସୌନ୍ଦର୍ଯ୍ୟର ଉପାସକ ନ ହୋଇ ଜୀବନଯାପନ କରି ଏକ ବ୍ୟର୍ଥ ଜୀବନ କଟାଇଥାନ୍ତି। ଧନ୍ୟ ପ୍ରକୃତରେ ସେହିମାନେ ଯେଉଁମାନେ ଏ ସୁନ୍ଦର ସୃଷ୍ଟିରେ ସୌନ୍ଦର୍ଯ୍ୟକୁ ଉପଲବ୍ଧ କରି ଉପାସନା କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଜୀବନ କଟାଇଥାନ୍ତି। ସୌନ୍ଦର୍ଯ୍ୟ କ'ଣ? ଲୋକପ୍ରିୟ ମହାନ କବି ଖଲିଲ୍ ଜିବ୍ରାନ କହିଛନ୍ତି, ବିୟୁଟି ଇଜ୍ ଦ୍ୟାଟ୍ ହୁଇଚ୍ ଆଟ୍ରାକ୍ଟ ଦି ସୋଲ୍ ଆଣ୍ଡ ଦ୍ୟାଟ୍ ହୁଇଚ୍ ଲଭ୍ସ ଟୁ ଗିଭ୍ ଆଣ୍ଡ ନଟ୍ ଟୁ ରିସିଭ୍। ଏହାର ଅର୍ଥ ସୌନ୍ଦର୍ଯ୍ୟ ଆମର ପ୍ରାଣ ଓ ଆତ୍ମାକୁ ଆକର୍ଷଣ କରେ ଏବଂ ଏହା କେବଳ ଦେବାକୁ ଚାହେଁ, ପ୍ରତିବଦଳରେ କିଛି ନେବାକୁ ଚାହେଁ ନାହିଁ। ଆମେ ଫୁଲଟିକୁ ସୁନ୍ଦର କହୁ କାରଣ ଫୁଲଟିକୁ ଦେଖିଲେ ଆମେ ପୁଲକିତ ହୋଇଯାଉ, ଆନନ୍ଦିତ ହୋଇଯାଉ ଏବଂ ସେହି ଫୁଲଟି ଆମଠାରୁ ପ୍ରତିବଦଳରେ କିଛି ଚାହେଁ ନାହିଁ। ଏଇଟା ହେଉଛି ପ୍ରକୃତିର ନିୟମ। ବାସ୍ତବିକ ଏ ସଂସାରରେ ପ୍ରକୃତି ସବୁଆଡ଼େ ସବୁ କ୍ଷେତ୍ରରେ ସୁନ୍ଦର ସୃଷ୍ଟିରେ ଭରି ରହିଛି। ବୃକ୍ଷର ଶୋଭା, ପୁଷ୍ପର ସୌନ୍ଦର୍ଯ୍ୟ ଓ ସୌରଭ, ଆକାଶରେ ବାଦଲମାନଙ୍କର ବିସ୍ତାର, ଇନ୍ଦ୍ରଧନୁର ରଙ୍ଗ, ଆକାଶରେ ଗ୍ରହ ତାରା ନକ୍ଷତ୍ରାଦିଙ୍କର ସାମୂହିକ ସମ୍ଭାର, ନୀଳ ପର୍ବତ ଓ ନୀଳ ସମୁଦ୍ରର ନୀଳିମା, ଅରଣ୍ୟର ଅପୂର୍ବ ଶୋଭା, ଏସବୁ ଆମ ଆଗରେ ସବୁବେଳେ ରହିଆସିଛି। ଆମେ ଅନେକ ଏଗୁଡ଼ିକ ଦେଖୁଥିଲେ ବି ପ୍ରକୃତରେ ଦେଖୁନାହୁଁ, ଆଖି ବୁଲେଇ ଚାଲିଯାଉ। ଏହା ନୀଚସ୍ତରର ଜୀବନର ଲକ୍ଷଣ। ଉଚ୍ଚସ୍ତରକୁ ଚାଲିଯିବା ବ୍ୟକ୍ତି ହିଁ ସୃଷ୍ଟିର ସବୁଠାରେ ସୌନ୍ଦର୍ଯ୍ୟ ଦେଖିପାରେ, ବିହୋଳିତ ହୋଇଯାଏ, ପୁଲକିତ ହୋଇଉଠେ। ଏଥିପାଇଁ ଆମର ଚୈତନ୍ୟ ଶକ୍ତିରେ ଉଚ୍ଚସ୍ତରରେ ସ୍ଥିତି ଆବଶ୍ୟକ। ମହାନ ମାର୍ଜିତ ସୂକ୍ଷ୍ମ ବୋଧ ଶକ୍ତି ଓ ଚୈତନ୍ୟର ନିତାନ୍ତ ପ୍ରୟୋଜନ। ଏଭଳି ଶକ୍ତି ପ୍ରାପ୍ତ ହେଲେ ମନରେ ଆନନ୍ଦର ସୀମା ରହେ ନାହିଁ, କାରଣ ଆମେ ସବୁଠାରେ ଈଶ୍ୱରଙ୍କ ମହାନ ସୃଷ୍ଟିରେ ସୌନ୍ଦର୍ଯ୍ୟର ସମ୍ଭାର ଦେଖିଥାଉ। ଇଂରାଜୀ କବି ଯଥାର୍ଥରେ କହିଥିଲେ, ଏ ଥିଙ୍ଗ୍ ଅଫ୍ ବିୟୁଟି ଇଜ୍ ଏ ଜୟ ଫର୍ ଏଭର୍। ଏହାର ସୁନ୍ଦର ଅନୁବାଦ କରି ଓଡ଼ିଆ କବି ଲେଖିଲେ, ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ଇଂରାଜୀରେ

0: କୁହାଯାଇଛି, ବିୟୁଟି ଲାଇଜ୍ ଇନ୍ ଦି ବିହୋଲ୍ଡର୍ସ ଆଇଜ୍, ଅର୍ଥାତ୍ ଦ୍ରଷ୍ଟାର ଦୃଷ୍ଟିରେ ହିଁ ସୌନ୍ଦର୍ଯ୍ୟ ପ୍ରକାଶ ପାଏ। ଏହା ନିତାନ୍ତ ସତ୍ୟ। ଯେଉଁମାନଙ୍କର ଚେତନା ଶକ୍ତି ବା ବୋଧ ଶକ୍ତି ଉଚ୍ଚସ୍ତରକୁ ଯାଇନାହିଁ, ସେମାନେ ସୌନ୍ଦର୍ଯ୍ୟକୁ ଅନୁଭବ ବା ଉପଭୋଗ କରିପାରିବେ ନାହିଁ। ଆମେମାନେ ତେଣୁ ଆମର ନିଜର ବୋଧ ଶକ୍ତିକୁ ଉଚ୍ଚସ୍ତରକୁ ନେଇଯିବାକୁ ପ୍ରଚେଷ୍ଟିତ ହେବା ଉଚିତ, ନିତାନ୍ତ ଆବଶ୍ୟକ। ଆଉ ଗୋଟିଏ କଥା, ଆମେ ଦେଖୁ ପ୍ରକୃତିରେ ଦୁଇଟି ପଦାର୍ଥ ବା ବସ୍ତୁ ଅବିକଳ ସମାନ ଭାବରେ ସୃଷ୍ଟି ହୋଇନଥାନ୍ତି। ଦୁଇଟି ବୃକ୍ଷ ବା ଗୋଟିଏ ବୃକ୍ଷରେ ଦୁଇଟି ଶାଖା ବା ଗୋଟିଏ ବୃନ୍ତରେ ଦୁଇଟି ଫୁଲ ବା କୌଣସି ବୃକ୍ଷରେ ଦୁଇଟି ଫଳ ଅବିକଳ ସମାନ ଭାବରେ ସମ୍ପୂର୍ଣ୍ଣ ରୂପେ ଏକାଭଳି ସୃଷ୍ଟି ହୋଇନଥାନ୍ତି। ତେଣୁ ଈଶ୍ୱରଙ୍କ ସୃଷ୍ଟିରେ ଏହି ବିଭିନ୍ନତାରେ ହିଁ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ସୃଷ୍ଟି ହୁଏ। ତାହେଲେ ଆମର ମନ ସମ୍ପୂର୍ଣ୍ଣ ସାମଞ୍ଜସ୍ୟରେ ଭାରାକ୍ରାନ୍ତ ହୁଏ ନାହିଁ। ଏହା ହିଁ ସୃଷ୍ଟିର ବୈଚିତ୍ର୍ୟ, ବିସ୍ମୟ ଏବଂ ପ୍ରକୃତିର ରହସ୍ୟ। ଶେଷରେ ଗୋଟିଏ ସୁନ୍ଦର ଶିକ୍ଷଣୀୟ କଥା ଆମେ ମନେ ରଖିବା ଉଚିତ। ସୌନ୍ଦର୍ଯ୍ୟ ବିକୃତ, ଘୃଣ୍ୟ, ଅଲୋଡ଼ା ବସ୍ତୁରୁ ସୃଷ୍ଟି ହୋଇ ଆମକୁ ଆନନ୍ଦ ଦିଏ। ଯେପରି ବଗିଚାରେ ଆମେ ଫୁଲ ଗଛକୁ ସାର ଦେଇଥାଉ, ସାର କ'ଣ? ସାର ହେଉଛି ପୁତିଗନ୍ଧମୟ, ଘୃଣ୍ୟ, ଅସ୍ପୃଶ୍ୟ, ବର୍ଜ୍ୟ ବସ୍ତୁର ପ୍ରସ୍ତୁତ ହୋଇଥାଏ। ଏହି ଘୃଣ୍ୟ ପୁତିଗନ୍ଧମୟ ବସ୍ତୁକୁ ବ୍ୟବହାର କରି ତାକୁ ଗ୍ରହଣ କରି ଫୁଲ ଗଛଟି ପ୍ରତିବଦଳରେ ଆମକୁ ଦିଏ ସୁନ୍ଦର ଫୁଲର ସମ୍ଭାର। ଅସୁନ୍ଦର ଘୃଣ୍ୟ ବସ୍ତୁକୁ ଗ୍ରହଣ କରି ତା'ର ରୂପାନ୍ତର କରି ଗଛଟି ଆମକୁ ଦେଇଥାଏ ଅପୂର୍ବ ସୌନ୍ଦର୍ଯ୍ୟର ସମ୍ଭାର। ପ୍ରକୃତିର କି ସୁନ୍ଦର ପ୍ରକ୍ରିୟା, ବିଚିତ୍ର ନିୟମ! ଆମେମାନେ ଅନ୍ତତଃ ଏଥିରୁ ଶିକ୍ଷା ଲାଭ କରିବା ଉଚିତ। ତାହେଲେ ଆମ୍ଭେମାନେ ଘୃଣ୍ୟ ବସ୍ତୁକୁ ନେଇ ନିଜେ ସୌନ୍ଦର୍ଯ୍ୟର ସୃଷ୍ଟି କରିପାରିବା ଏବଂ ସମସ୍ତଙ୍କୁ ଆନନ୍ଦ ଦେଇପାରିବା।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ କବି ପ୍ରସାଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 133ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସପ୍ତମ ଅଧ୍ୟାୟଠାରୁ ଚତୁର୍ଦ୍ଦଶ ଅଧ୍ୟାୟ ପର୍ଯ୍ୟନ୍ତ ଆଠଟି ଅଧ୍ୟାୟରେ ଶ୍ରୀ ଶୁକଦେବ ଋଷଭପୁତ୍ର ମହାଭାଗବତ ଭରତଙ୍କ ତିନୋଟି ଜନ୍ମର ଘଟଣାବଳୀ ଉପସ୍ଥାପନ କରିଛନ୍ତି। ପ୍ରଥମ ଜନ୍ମରେ ରାଜା, ଦ୍ୱିତୀୟ ଜନ୍ମରେ ସେ ମୃଗଜୁନିପ୍ରାପ୍ତ, ତୃତୀୟରେ ବ୍ରାହ୍ମଣ ଜଡ଼ଭରତ। ରାଜା ଜନ୍ମରେ ସେ ରାଜୋଚିତ ଧର୍ମ ପାଳନ କରି ପ୍ରଜା ପାଳିଛନ୍ତି। ଦିନ ଦିନ ତାଙ୍କର ଭଗବତ ଭକ୍ତି ବଢ଼ିଛି। ପୁତ୍ରମାନଙ୍କ ମଧ୍ୟରେ ଧନ ସମ୍ପତ୍ତି ବିଭାଗ କରିଦେଇ ସେ ସନ୍ନ୍ୟାସ ଅବଲମ୍ବନ ପୂର୍ବକ ପୁଲହାଶ୍ରମକୁ ଯାଇଛନ୍ତି। ସେଠାରେ ତାଙ୍କର ମୃଗଜନୀ ପ୍ରାପ୍ତି ଘଟିଛି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 133ତମ ଭାଗ। କଣ୍ଠଦାନ କରିଥିଲେ ଦୁଃଖୀ ଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାସରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ସଂସାରୀ ଲୋକମାନଙ୍କର ପାର୍ଥିବ ବସ୍ତୁ ପ୍ରତି ଆସକ୍ତି ଥାଏ, ସେହିପରି ଆସକ୍ତି ଓ ଅନୁରାଗ ତୁମର ଯଦି ଈଶ୍ୱରଙ୍କ ପ୍ରତି ରହେ, ତେବେ ତୁମେ ଈଶ୍ୱରଙ୍କ ଦର୍ଶନ ପାଇପାରିବ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଡେରିରେ ଧାନ ବୁଣା ଯାଇଥିବା ଉଚ୍ଚା ଜମିରେ ବିହନ ବୁଣିବାର 5-25 ଦିନ ପରେ ଘାସମରା ଔଷଧ ଯଥା ଏକର ପ୍ରତି ବିଭୟା 1 ଲିଟର କିମ୍ବା ନୋମିନି ଗୋଲ୍ଡ 80 ମିଲିଲିଟର ସହିତ 60-80 ମିଲିଲିଟରର ଏକ ଟ୍ୟାଙ୍କ ମିଶ୍ରଣକୁ ପ୍ରୟୋଗ କରନ୍ତୁ। ଯେଉଁ ଜମିରେ ଚେରଗଣ୍ଠି, ସୂତ୍ରଜୀବୀ କିମ୍ବା କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ଅଧିକ ରହୁଛି, ସେଠାରେ ଧାନ ବୁଣିବାର 5 ଦିନ ପରେ ପ୍ରତି ବର୍ଗମିଟର ତଳିଘେରା ପିଛା କାର୍ବୋଫ୍ୟୁରାନ ଦାନାଦାର 3 ଗ୍ରାମ, ଫୋରେଟ 1 ଗ୍ରାମ କିମ୍ବା ଡିଆଜିନିନ 1 ଗ୍ରାମ ହିସାବରେ ପ୍ରୟୋଗ କରନ୍ତୁ। ଯେଉଁ ଜମିରେ ଚେରଗଣ୍ଠି, ସୂତ୍ରଜୀବୀ ପ୍ରାଦୁର୍ଭାବ ଅଧିକ ଦେଖାଯାଉଛି, ସେଠାରେ ହେକ୍ଟର ପ୍ରତି 1 କିଲୋଗ୍ରାମ କାର୍ବୋଫ୍ୟୁରାନ 30 EC କିମ୍ବା 1 କିଲୋଗ୍ରାମ ଫେନ୍ସଲ ଫୋତିଅନ ପ୍ରୟୋଗ କରନ୍ତୁ। ଯଦି ତଳିଘେରାରେ ବାକାନି ରୋଗ ଦେଖାଯାଉଛି, ତେବେ ରୋଗିଣା ତଳିକୁ ମୂଳରୁ ଉପାଡ଼ି ଦିଅନ୍ତୁ ଏବଂ ତାପରେ କାର୍ବେଣ୍ଡାଜିମ 12% ସହିତ ମାଙ୍କୋଜେବ 63% WP 1 ଲିଟର ପାଣିରେ 1.5 ଗ୍ରାମ ହିସାବରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଉଛି, ତେବେ ଏକର ପ୍ରତି NSKE ଆଜାଡିରାକ୍ଟିନ 800 ମିଲିଲିଟର କିମ୍ବା ଲାମ୍ବଡ଼ା ସାଇହାଲୋଥ୍ରେନ 5% EC 100 ମିଲିଲିଟର କିମ୍ବା ଥାୟୋମେଥୋକ୍ସାମ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। ଯଦି ତଳିଘେରାରେ ତଳି ପୋଚା ରୋଗ ଦେଖାଯାଉଛି, ତେବେ ପ୍ରୋପିକୋନାଜୋଲ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ତଳିଘେରାରେ ମହିଷା ରୋଗର ଲକ୍ଷଣ ଦେଖାଦେଲେ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ 25% WG 0.4 ଗ୍ରାମ, ଆଇସୋପ୍ରୋଥିଓଲେନ 40 EC 1.5 ମିଲିଲିଟର 1 ଲିଟର ହିସାବରେ ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହାର 7-10 ଦିନ ପରେ ଆଉ ଥରେ ସିଞ୍ଚନ କରନ୍ତୁ। ଏକର ପ୍ରତି 200 ଲିଟର ଦ୍ରବଣ ଏଥିପାଇଁ ଆବଶ୍ୟକ ହୋଇଥାଏ। ତଳିଘେରାରେ ପତ୍ରଚିତା ରୋଗ ଦେଖାଦେଲେ 1 ଲିଟର ପାଣିରେ 1 ମିଲିଲିଟର ପ୍ରୋପିକୋନାଜୋଲ 25% EC କିମ୍ବା ମାଙ୍କୋଜେବ 75 WP କିମ୍ବା 1.5 ଗ୍ରାମ କାର୍ବେଣ୍ଡାଜିମ 64% ସହିତ ମାଙ୍କୋଜେବ 8% 75 WP ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ। ଟୁଙ୍ଗୁର ରୋଗର ଲକ୍ଷଣ ଦେଖାଦେଲେ ଏହି ରୋଗର ବାହକ ସବୁଜ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରିବା ପାଇଁ 1 ଲିଟର ପାଣିରେ 0.25 ମିଲିଲିଟର ଇମିଡାକ୍ଲୋପ୍ରିଡ 7.8 SL କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ 25 WG ହିସାବରେ ମିଶାଇ ସିଞ୍ଚନ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ 1 ଏକର ତଳିଘେରା ପିଛା 3 ଫେରୋମୋନ ଯନ୍ତା ରଖନ୍ତୁ। ଯଦି ଗୋଟିଏ ଟ୍ରାପ୍ ପିଛା 4-5 ପୁରୁଷ ପୋକ ଦେଖାଯାଆନ୍ତି, ତେବେ ଏକର ପିଛା 800 ମିଲିଲିଟର ଆଜାଡିରାକ୍ଟିନ 0.15% EC କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ 0.4 GR ସହିତ ସମାନ ପରିମାଣର ବାଲି ମିଶାଇ କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% EC 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ 4G ପ୍ରୟୋଗ କରନ୍ତୁ।

0: ନଳୀ ପୋକ ଦେଖାଦେଲେ ଏକର ପିଛା 80 ମିଲିଲିଟର, ଇଣ୍ଡୋସ୍କା କାର୍ବ 15.8% ଇସି କିମ୍ବା 20 ମିଲିଲିଟର, ଫ୍ଲୁବେଣ୍ଡିଆ ମାଇଡ୍ 39.35% ଇସି ପ୍ରୟୋଗ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟ ପାଇଁ ଏହି ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। प्रधानमन्त्रिणा नरेन्द्रमोदिना ह्यः स्वनिवासे भारतसर्वकारस्य सचिवैः सह तृतीय उच्चस्तरीय उपवेशनस्य अध्यक्षता कृता तथा च आधारभूतसंरचना, सम्पर्कं, सुरक्षा, विदेशकार्यं तथा शासनम् इत्येतैः सम्बद्धानां मन्त्रालयानां विभागानां च भावीकार्यसूच्यां चर्चापि कृता। सः सचिवान् देशस्य भविष्यं कथं भवितव्यम् इति दीर्घकालिकदृष्टिकोणेन चिन्तयितुम् उद्बुद्धवान्। अधिकान्तरसक्रियता तथा दत्तांशस्य प्रभाविप्रयोगस्य आह्वानं कुर्वन् श्रीमोदी अवदत् यत् दत्तांशः राष्ट्रियसम्पत्तिः, भविष्यस्य संसाधनं च अस्ति। सः देशस्य रक्षा उद्यमं सुदृढीकरणस्य आवश्यकतायाः विषयेऽपि अवधानं प्रदत्तवान्। तथा च वैश्विकस्तरे अधिकप्रतिस्पर्धात्मकं कार्यं च कर्तुं प्रैरयत्। सभायां सचिवाः क्षेत्रीयप्राथमिकतासु, उदयोन्मुखप्रतिसन्धिषु, कार्यान्वयनविषयेषु च स्वानुभवान् विनिमयी कृतवन्तः। मन्त्रिपरिषदीय सचिवः, प्रमुखमन्त्रालयानां विभागानां च सचिवाः, प्रधानमन्त्रिकार्यालयस्य वरिष्ठाधिकारिणश्च अस्यां सभायाम् उपस्थिताः आसन्। भारतस्य आधिकारिकयात्रायाम् आगतः जापानदेशस्य रक्षामन्त्री सिन्जिरो कुइजुमी ह्यः प्रधानमन्त्रिणा नरेन्द्रमोदिना सह मेलनं कृतवान्। भारत जापान देशयोः मध्ये विशेष सामरिक वैश्विक सहभागित्वं सुदृढीकरणाय स्वस्व दृष्टिकोणस्य आदान प्रदानं कृतवन्तौ। भारत प्रशांत क्षेत्रे तथा च बहिः शान्तिः, स्थिरता, समृद्धिः च वर्धयितुं भारत जापान रक्षा सुरक्षा सहकारस्य महत्त्वमपि अधोरेखितवन्तौ। श्रीमोदिना रक्षाक्षेत्रे विशेषतः मेक इन इंडिया इत्यस्य आश्रये सह विकासस्य, सह उत्पादनस्य च कृते भारतीय समवायैः, स्टार्टअप इत्येतैः च सह सहभागित्वं कर्तुं जापान देशस्य कृते अवसराः निरूपितम्। रक्षामन्त्री कोइजुमी वर्यः द्वैपाक्षिक रक्षा सहकारस्य प्रगति विषये अवदत् यत् भारतेन सह

0: ସକାଳ 7:25 ସାନ୍ତାଳୀ ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ସକାଳ 8:15 ଏବଂ ସକାଳ 8:35 କାର୍ଯ୍ୟକ୍ରମ ଗୀତାଞ୍ଜଳି, ସକାଳ 8:30 ରିଲେ କରି ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ। ଦିନ 12ଟାରେ ରହିଛି ଦାସ କାଠିଆ, ପରିବେଷଣ କରିବେ ଶିଳ୍ପୀ ଦେବେନ୍ଦ୍ରନାଥ ଦାସ ଏବଂ ସାଥୀ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6ଟାରେ ଭକ୍ତି ଗୀତ ସୁଗମ ସଙ୍ଗୀତ ସନ୍ଧ୍ୟା 6:15, ସୂଚନା ସମ୍ବାଦ ସନ୍ଧ୍ୟା 6:30। ଆଦିବାସୀ ସଙ୍ଗୀତ କ୍ରମରେ ମୁଣ୍ଡାରୀ ଗୀତ ରାତି 7:05। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ ରାତି 7:30। ଓଡ଼ିଆ କଥାଚିତ୍ର ଗୀତ ରାତି 8ଟାରେ, ସୁଗମ ସଙ୍ଗୀତ ରାତି 8:30, ଗୀତ ଅତୀତ ରହିଛି ରାତି 8:40। ରାତି 10ଟାରେ ରହିଛି ପାଲା, ପରିବେଷଣ କରିବେ ଶିଳ୍ପୀ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟର ପଞ୍ଚାୟତଗୁଡ଼ିକରେ ସହରୀ ସୁବିଧା ଉପଲବ୍ଧ କରାଇବା ପାଇଁ ସରକାର ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ପ୍ରତି ପଞ୍ଚାୟତକୁ ବାର୍ଷିକ 3 କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଦିଆଯିବ। ଏଥିରେ ପଞ୍ଚାୟତ ସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି।
1: ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ଅନ୍ୟ ଗୋଟିଏ ଆଦର୍ଶ ଗ୍ରାମୀଣ ସମ୍ପଦ, ଆଦର୍ଶ ଖେଳ ପଡ଼ିଆ ହେବ, ଆଦର୍ଶ କଲ୍ୟାଣ ମଣ୍ଡପ ହେବ, ଆଦର୍ଶ ପୋଖରୀ ହେବ, ଆଦର୍ଶ ଶ୍ମଶାନ ହେବ, ଆଦର୍ଶ ଗ୍ରାମୀଣ ହାଟ। ଏକ ଏସ୍ଓପି ଆମେ ଗ୍ରାମ ସଭାର ଆଧାରରେ ମୂଲ୍ୟାଙ୍କନ କରିବାର ବ୍ୟବସ୍ଥା ଆମେ ରଖିଛୁ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଅନୁଗୁଳ ଜିଲ୍ଲାର ତାଳଚେର ଗସ୍ତ କରିବେ। ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳନ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଖଣି ଓ ଖଣିଜ ବିକାଶ ଓ ନିୟାମକ ସଂଶୋଧନ ବିଲ୍ 2026 ଦେଶର ଖଣି ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟର ଆର୍ଥିକ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ରାଜ୍ୟଗୁଡ଼ିକ ଖଣିଗୁଡ଼ିକ ଉପରେ 14 ପ୍ରକାରର ଭିନ୍ନ ଭିନ୍ନ ଅତ୍ୟଧିକ ଟିକସ ଲଗାଉଥିଲେ ଓ ନୂତନ ବିଲ୍ ଦ୍ୱାରା ମୂଳ ରାଜସ୍ୱ ସୁରକ୍ଷିତ ରହିବା ସହ ବହୁସ୍ତରୀୟ ଟିକସ ବ୍ୟବସ୍ଥାକୁ ରୋକିବା ପାଇଁ ଏକ ସ୍ପଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ବିଲ୍ ଦ୍ୱାରା ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂରେଇଯିବା ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଚାକିରି, ବୃତ୍ତି ଓ ଜୀବିକା ସୁରକ୍ଷିତ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ଚାଉଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶ୍ରୀ ପାଟିଲ ପତ୍ରରେ ଉଲ୍ଲେଖ କରିଛନ୍ତି, ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି। ଏହାସହ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣ ଓ ଜଳବନ୍ଦୀ ଅଞ୍ଚଳରେ ଚାଉଳ ବଣ୍ଟନ ଜାରି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଦୈନିକ 1 କିଲୋଗ୍ରାମ ଓ 12 ବର୍ଷରୁ କମ୍ ଶିଶୁଙ୍କ ପାଇଁ ଦୈନିକ 500 ଗ୍ରାମ ହିସାବରେ ଚାଉଳ ବଣ୍ଟନ କରାଯିବ। ରାଜ୍ୟ ସରକାର ଜେଲ୍ ସଂଗଠନ

0: ଅଧିକାରୀ ଓ କର୍ମଚାରୀଙ୍କ ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଜେଲ୍ ଡିଆଇଜିଙ୍କଠାରୁ ଆରମ୍ଭ କରି ସହାୟକ ମାଟ୍ରନ୍ ପର୍ଯ୍ୟନ୍ତ ଅଧିକାରୀଙ୍କ ପୋଷାକ ଭତ୍ତା 3,000 ଟଙ୍କାରୁ 6,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସମୁଦାୟ 2,500 ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ ପ୍ରାୟ 5,00,000ରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିସାରିଛନ୍ତି। ପଞ୍ଜୀକରଣ ଅବଧିକୁ ସରକାର ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତକୁ ଚାଷୀମାନେ ନିଃଶୁଳ୍କ ନମ୍ବର 1967 ମାଧ୍ୟମରେ ପ୍ରଦାନ କରିପାରିବେ। ରାଜ୍ୟରେ 2 ବର୍ଷିଆ ବିଏଡ୍, ଏମ୍ଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରଥମ ଦଫା ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 828 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଆବଣ୍ଟିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ସମୀକ୍ଷା କରିଛନ୍ତି। ଶ୍ରୀ ସ୍ୱାଇଁ ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ଭାବେ ବୁଲି ଦେଖିବା ସହ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆସନ୍ତା ମାସ 3-16 ତାରିଖ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ www.joinindianarmy.nic.inରେ ଲଗ୍ଇନ୍ କରି ଅଧିକ ତଥ୍ୟ ପାଇପାରିବେ। ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବନ୍ୟା ପ୍ରଭାବିତ ଭଦ୍ରକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଆଜି ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚନା କରିଛନ୍ତି ଡାକ୍ତର ଇନ୍ଦୁ ଭୂଷଣ କର।
2: ଦାନ୍ତ ଉଠିବା ପାଇଁ ଗୋଟେ ସମୟ ଅଛି, ସେଇ ସମୟରେ ହିଁ ଦାନ୍ତ ଗୁଡ଼ିକ ଉଠେ। ଆମ ପାଟି ଭିତରେ 2 ପ୍ରକାର ଦାନ୍ତ, ଗୋଟିଏ ହେଲା ସ୍ଥାୟୀ ଦାନ୍ତ ଆଉ ଗୋଟିଏ ହେଲା ଅସ୍ଥାୟୀ ଦାନ୍ତ। ଅସ୍ଥାୟୀ ଦାନ୍ତ ଯାହାକୁ ଆମେ ମିଲ୍କ ଟୁଥ୍ ବା ଦୁଧ ଦାନ୍ତ କହୁ, ସେଗୁଡ଼ିକ ଉଠିବା ଆରମ୍ଭ କରନ୍ତି 6 ମାସ ବୟସରୁ ଆଉ ରୁହନ୍ତି 10 ବର୍ଷ ପର୍ଯ୍ୟନ୍ତ। ସ୍ଥାୟୀ ଦାନ୍ତ ଉଠିବା ଆରମ୍ଭ ହୁଏ 6 ବର୍ଷ ବୟସରେ ଆଉ ସାରା ଜୀବନ ରହିବା କଥା। ଏବେ ଦେଖିବା ଦାନ୍ତ ଅସମୟରେ ପଡ଼େ କାହିଁକି। ଗୋଟେ ଗଛ ଯେମିତି ମାଟି ଭିତରେ ପୋତା ହୋଇଥାଏ, ଠିକ୍ ସେଭଳିଆ ଦାନ୍ତ ଗୁଡ଼ିକ ହାଡ଼ ଭିତରେ ରଜୁ ସାହାଯ୍ୟରେ ବନ୍ଧା ହୋଇଥାନ୍ତି, ତା ଉପରେ ମାଢ଼ି ତାକୁ ଆଚ୍ଛାଦନ କରି ରହିଥାଏ। କୌଣସି କାରଣରୁ ଯଦି ଏ ରଜୁ ଗୁଡ଼ିକ ୱିକ୍ ବା ଦୁର୍ବଳ ହୋଇଯାଆନ୍ତି, ତାହେଲେ ଦାନ୍ତକୁ ଧରି ରଖିଲା ଭଳିଆ କିଛି ନଥାଏ। ଠିକ୍ ଯେମିତି ଗଛ ମୂଳରୁ ମାଟି ଖସିଗଲେ ଗଛ ଦୋହଲିବା ଆରମ୍ଭ କରେ, ତାପରେ ପଡ଼ିଯାଏ। ତେଣୁ ଏଇ ରଜୁଗୁଡ଼ିକ ଦୁର୍ବଳ ହୁଅନ୍ତି କାହିଁକି? ରଜୁଗୁଡ଼ିକ ଦୁର୍ବଳ ହେବାର କାରଣ ପ୍ରଥମେ ତ ଦେଖିବା ଯେଉଁଟା ଅତି ସାଧାରଣ ଜିନିଷ, ଦାନ୍ତର ଯତ୍ନ ନେଉନାହୁଁ। ଦାନ୍ତର ଯତ୍ନ ନ ନେଲେ 2 ଦାନ୍ତ ଭିତରେ ଫାଙ୍କ ରୁହେ, ଫାଙ୍କ ଭିତରେ ଖାଦ୍ୟ ରହେ, ପାନ ଚୋବଉଥାଉ, 2 ଦାନ୍ତ ମଧ୍ୟରେ ଗୁଆ ରହିଲେ ଗୁଆ ଫୁଲି ଦାନ୍ତଗୁଡ଼ିକ ଭିତରେ ପକେଟ୍ ବା ଗର୍ତ୍ତ ସୃଷ୍ଟି କରନ୍ତି, ସେ ଗର୍ତ୍ତ ଆସ୍ତେ ଆସ୍ତେ ବଢ଼େ। ତେଣୁ ଯେତେ ଗର୍ତ୍ତ ବଢ଼ିବ ରଜୁଗୁଡ଼ିକ ସେତେ ଦୁର୍ବଳ ହୋଇଯିବ। ରଜୁଗୁଡ଼ିକ ଦୁର୍ବଳ ହୋଇଗଲେ ଦାନ୍ତ ଚାରିପଟେ ଯେଉଁ ଅସ୍ଥି ଥାଏ ସେ ଟିକେ ପତଳା ଅସ୍ଥି, ଗୋଡ଼ ହାତ ଏଗୁଡ଼ା ଭଳି ସେଗୁଡ଼ାକର ବେଶୀ ଦମ୍ଭ ନଥାଏ। ତେଣୁ ସେ ଯେଉଁ ନରମ ଅସ୍ଥିଗୁଡ଼ିକ ଆସ୍ତେ ଆସ୍ତେ ଆସ୍ତେ କ୍ଷୟ ହୋଇଯାଆନ୍ତି। କ୍ଷୟ ହେଲା ଫଳରେ ଦାନ୍ତ ହଲିବା ଆରମ୍ଭ କରେ, ଦାନ୍ତ ପଡ଼ିଯାଏ। ଏହାପରେ ଦେଖିବା ଆଘାତଜନକ ବି ଦାନ୍ତ ବେଳେବେଳେ ପଡ଼ିଯାଏ। ଆପଣ ଦେଖିବେ ସାଧାରଣତଃ ଆମେ ଯେତେବେଳେ ଆଘାତ କଥା କହୁ ମାରିକିରି ଦାନ୍ତ ଭାଙ୍ଗିଦେବି, ତା କାରଣ ହେଲା ମୁହଁର ସବୁଠାରୁ ଆଗରେ ଅଛି ଦାନ୍ତ। ତେଣୁ ଯେତେବେଳେ ଆଘାତ ଲାଗେ ମୁହଁ ମାଡ଼ି ପଡ଼ିଲେ ୟୁଜୁଆଲି ଦାନ୍ତ ଗୁଡ଼ାକ ଆଗ ଆଘାତ ପାଆନ୍ତି ଓ ଆଗ ଭାଙ୍ଗିଯାଆନ୍ତି। ତେଣୁ ଅସମୟରେ ଦାନ୍ତ ପଡ଼ିବାର ତାହା ବି ଗୋଟେ କାରଣ। ଏହା ଛଡ଼ା କିଛି କିଛି ରୋଗ ହେଲେ ଦାନ୍ତ ଅସମୟରେ ପଡ଼ିଯାଏ, ଯଥା ପୁଷ୍ଟିକର ଖାଦ୍ୟ ଖାଇନଥିବେ, ତେଣୁ ଏ ରଜୁ ବା ଯେଉଁ ଅସ୍ଥି ଏଗୁଡ଼ିକ ଦୁର୍ବଳ ଥାନ୍ତି, ପଡ଼ିଯାଏ। ବା ମାଢ଼ିରେ ଯଦି ଘା ହେବ, ମାଢ଼ି ଘା ହେଲେ ସଂଲଗ୍ନ ଅସ୍ଥି ଏବଂ ରଜୁଗୁଡ଼ିକ ଆସ୍ତେ ଆସ୍ତେ ଖାଇନେବ। ଯେକୌଣସି ଘା

0: ଆଉ ସବୁଠୁ ତ ବଡ଼ ଘା ଆଜିକାଲି କ୍ୟାନ୍ସର, ତେଣୁ ସେଥିପାଇଁ ଯଦି କୌଣସି ଘା ଟିକେ ହେଲା ତା'ର ଆମେ ଯତ୍ନ ନେଲାନି, ବଢ଼ି ବଢ଼ି ବଢ଼ି ବଢ଼ି ସେ ଅସ୍ଥି ମଜ୍ଜା ଖାଇଯାଏ। ତେଣୁ ଅସମୟରେ ଯଦି ଦାନ୍ତ ହଲେ ଆମେ ତା'ର ପ୍ରତିକାର କରିବା ଉଚିତ। କାହିଁକି ଅସମୟରେ ହଲିଲା ଏହାକୁ ନେଇ ଦେଖେଇଦେଲେ ହୁଏତ ଆମ କାରଣ ଜାଣିପାରିବା। ଏହା ଛଡ଼ା ଦାନ୍ତ ଶୀଘ୍ର ପଡ଼ିବାର କାରଣ ହେଲା ଯାହା ଆପଣଙ୍କୁ କହିଥିଲି ବର୍ତ୍ତମାନ, କିଛି ରୋଗ ଯେଉଁଟାକି ଅସ୍ଥି ଆଉ ରଜକୁ ସବଳ କରିବାରେ ସାହାଯ୍ୟ କରନ୍ତି ସେଗୁଡ଼ିକ ଧରନ୍ତୁ ରକ୍ତଜନିତ ରୋଗ, ଲ୍ୟୁକିମିଆ ବା ଅନ୍ୟ କୌଣସି ରୋଗ ଯେଉଁଥିରେ କି ହାଡ଼ଗୁଡ଼ିକ ନରମ ହୋଇଯାଏ, ସେଗୁଡ଼ିକ ବୋନ୍ ଫମ୍ପା ହୋଇଯାଏ, ସେସବୁଥିରୁ ବି ଦାନ୍ତ ଦୁର୍ବଳ ହୋଇ ଦାନ୍ତ ଅସମୟରେ ପଡ଼ିଯାଏ। କିନ୍ତୁ ସେମିତି ଦାନ୍ତର ପଡ଼ିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକ 70-80 ବର୍ଷ ପର୍ଯ୍ୟନ୍ତ ବି ତାଙ୍କ ଦାନ୍ତ ଦମ୍ଭ ଥାଏ। ତା କାରଣ ଦାନ୍ତର ଯତ୍ନ, ରଜୁଗୁଡ଼ିକ ଯେମିତି ଠିକ୍ ରହିବ, ଦାନ୍ତର ହାଡ଼ଗୁଡ଼ିକ ଯେମିତି ଠିକ୍ ରହିବ, ତାକୁ ଧରି ରଖିବ, ତାହେଲେ ଦାନ୍ତ ଅସମୟରେ ପଡ଼େ ନାହିଁ। ନହେଲେ ଅସମୟରେ ଦାନ୍ତ ପଡ଼ି ଆମେ ଖାଇବା ପିଇବାରେ ଅସୁବିଧା ଭୋଗ କରିବା ଏବଂ ନାନା ରୋଗରେ ପଡ଼ିବାର ସମ୍ଭାବନା ଅଛି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚନା କରିଥିଲେ ଡକ୍ଟର ଇନ୍ଦୁଭୂଷଣ କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଭାରତ ଓ ଜାପାନର ଗୁରୁତ୍ୱାରୋପ। ଲଦାଖରେ ଜମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନାଇଜେରିଆରେ ଡଙ୍ଗା ବୁଡ଼ି 47 ଜଣଙ୍କ ମୃତ୍ୟୁ। ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ତୃତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଭିତ୍ତିଭୂମି ଏବଂ ସଂଯୋଗୀକରଣ, ସୁରକ୍ଷା, ବୈଦେଶିକ ବ୍ୟାପାର ଏବଂ ଶାସନ ସହିତ ଜଡ଼ିତ ମନ୍ତ୍ରଣାଳୟ ଏବଂ ବିଭାଗର ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା ହୋଇଛି। ଦେଶର ଭବିଷ୍ୟତ କିପରି ଗଠନ କରାଯିବା ଉଚିତ ସେ ବିଷୟରେ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ତଥ୍ୟ ହେଉଛି ଏକ ଜାତୀୟ ସମ୍ପତ୍ତି ଏବଂ ଭବିଷ୍ୟତ ପାଇଁ ଏକ ସମ୍ବଳ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ ଯୁବକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଦେଶର ପ୍ରତିରକ୍ଷା ଶିଳ୍ପକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱସ୍ତରରେ ଏହାକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। COVID-19 ମହାମାରୀ ଏବଂ ପଶ୍ଚିମ ଏସିଆ ସଙ୍କଟର ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି, ଏପରି ସମନ୍ୱୟ ବ୍ୟବସ୍ଥା ସରକାରଙ୍କ କାର୍ଯ୍ୟ ସଂସ୍କୃତିର ଏକ ସ୍ୱାଭାବିକ ଅଂଶ ହେବା ଉଚିତ। ପ୍ରଧାନମନ୍ତ୍ରୀ ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଭାରତର ଭବିଷ୍ୟତକୁ ଗଠନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ, ଅଧିକ ସମନ୍ୱୟ, ଅଭିନବ ଚିନ୍ତାଧାରା ଏବଂ ସାମୁହିକ ମାଲିକାନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 ଗିଗାୱାଟ ନବୀକରଣୀୟ ଶକ୍ତି ହାସଲ କରାଯାଇପାରିଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି।

ଶ୍ରୀ ଯୋଶୀ କହିଛନ୍ତି, ଦେଶରେ ପଲିସିଲିକନ୍ ଉତ୍ପାଦନ ପାଇଁ ଏକ ଦୃଢ଼ ସମ୍ପୂର୍ଣ୍ଣ ସମନ୍ୱିତ ଘରୋଇ ସୌର ଉତ୍ପାଦନ ଇକୋସିଷ୍ଟମ୍ ନିର୍ମାଣ ପାଇଁ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ସରକାରୀ ଗସ୍ତରେ ଭାରତ ଆସିଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ ଜୋଇକୋମି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ଶ୍ରୀ ମୋଦି ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଏବଂ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ନେବା ପାଇଁ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଉଭୟ ନେତା ଜୋର୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ସହିତ ସହଭାଗୀ ହେବା ପାଇଁ ଜାପାନ ପାଇଁ ଥିବା ସୁଯୋଗଗୁଡ଼ିକ ବିଷୟରେ ଆଲୋଚନା କରିବା ସହ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ମିଳିତ ଭାବେ ବିକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ବୋଲି କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ଆହୁରି ଦୃଢ଼ କରିବା ନେଇ ଉଭୟ ଦେଶ ଏକମତ ହୋଇଛନ୍ତି। ପୁଣେରେ ଆଜି ଦ୍ୱାଦଶ ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେବ। ଭାରତ ଆୟୋଜନ କରୁଥିବା ଏହି ବୈଠକରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଧ୍ୟକ୍ଷତା କରିବେ। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସ୍ଥିର ଡିଜିଟାଲ ଭିତ୍ତିଭୂମିରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଚାର ବିମର୍ଶ କରିବେ। ବୈଠକର ବିଷୟବସ୍ତୁ ହେଉଛି ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଭବିଷ୍ୟତର ନେଟୱାର୍କ, ସାଇବର ସୁରକ୍ଷା, କ୍ଷମତା ନିର୍ମାଣ ଏବଂ ଡିଜିଟାଲ ସଂଯୋଗୀକରଣ ଉପରେ ମତ ବିନିମୟ କରିବେ। କେନ୍ଦ୍ର କ୍ୟାବିନେଟ୍ ଲଦାଖରେ ଜାମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଏହି ନିଷ୍ପତ୍ତି ଲଦାଖର ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ନାଗରିକଙ୍କ ପାଇଁ ନ୍ୟାୟ ପାଇବାରେ ଯଥେଷ୍ଟ ସହାୟକ ହେବ ଏବଂ ଆଇନଗତ ସେବା ପାଇବା କ୍ଷେତ୍ରରେ ଅଯଥା ସମୟ ଅପଚୟ ହେବ ନାହିଁ। ସେ କହିଛନ୍ତି, ସରକାର ଲଦାଖର ସର୍ବାଙ୍ଗୀନ ବିକାଶ ଏବଂ ସାମ୍ବିଧାନିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଥିରେ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ କୁହାଯାଇଛି, ଯଦି ଜଣେ ପ୍ରାର୍ଥୀ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ସେହି ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି, ତେବେ ସଂଶୋଧିତ ଉତ୍ତର କି ଅନୁଯାୟୀ ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଚ୍ଚଶିକ୍ଷା ଇକୋସିଷ୍ଟମ୍କୁ ସୁଦୃଢ଼ କରିବା ନେଇ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ସଂସ୍ଥାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ବିସ୍ତାର କରିବା ପାଇଁ ସ୍ଥିରୀକୃତ ପ୍ରମୁଖ ପ୍ରାଥମିକତା ଏବଂ ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଛି। ନାଇଜେରିଆରେ ଗତକାଲି ସୋକୋଟୋ ରାଜ୍ୟରେ ଏକ ଡଙ୍ଗା ବୁଡ଼ିଯିବାରୁ 47 ଜଣଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଡଙ୍ଗାରେ 80ରୁ ଅଧିକ ଲୋକ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ୟୋବୋ ରାଜ୍ୟରେ ଏହିଭଳି ଦୁର୍ଘଟଣାରେ 25 ଜଣଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣରେ 16 ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍ର ରାଜଧାନୀରେ ହୋଇଥିବା ଆକ୍ରମଣରେ ଏକ ଡାକ୍ତରଖାନା, ବିଦ୍ୟାଳୟ, ଆବାସିକ କୋଠା ଏବଂ ଅନେକ ଗୋଦାମ ଘର କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍ ମଧ୍ୟ ବହୁସଂଖ୍ୟକ ଡ୍ରୋନ୍କୁ ଅଟକାଇବାରେ ସଫଳ ହୋଇଛି। ରାଷ୍ଟ୍ରପତି ବୋଲଦିମିର୍ ଜେଲେନ୍ସ୍କି ପ୍ରତିରକ୍ଷା ପାଇଁ ଅନ୍ୟ ଦେଶଗୁଡ଼ିକୁ ଅଧିକ ଇଣ୍ଟରସେପ୍ଟର ପଠାଇବାକୁ ଅନୁରୋଧ କରିଛନ୍ତି, କିନ୍ତୁ ଇରାନ୍ ଯୁଦ୍ଧ ଏବଂ ରୁଷ ବିରୋଧରେ କିଭ୍ର 4 ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଲଢ଼େଇ ମଧ୍ୟରେ ଅନ୍ୟ ଦେଶଗୁଡ଼ିକରେ ଇଣ୍ଟରସେପ୍ଟର କମ୍ ଥିବା କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ

0: ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗ୍ଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ମାଲେସିଆର ଜୁନେଦ୍ ଆରିଫ୍ ଏବଂ ରୟ କିଙ୍ଗ୍ ୟାପ୍ଙ୍କୁ 21-23, 21-19 ଏବଂ 21-17 ପରାସ୍ତ କରିଥିଲେ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆ ଇ ଫାନ୍ ଏବଂ ଝାଙ୍ଗ୍ ସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନ୍ର ରିନ୍ ୟୁଆନାଗା ଏବଂ କି ନାକାନିସିଙ୍କୁ ସିଧାସଳଖ 21-16, 21-12 ସେଟ୍ରେ ପରାସ୍ତ କରିଥିଲେ। ହକି ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ନେଦରଲ୍ୟାଣ୍ଡସ୍ର ଆମଷ୍ଟେଲଭିନ୍ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର ରଖି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆଜି ଭାରତ ଦ୍ୱିତୀୟ ପୁଲ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡ ସହିତ ମୁକାବିଲା କରିବ। ପୂର୍ବତନ ଅଲିମ୍ପିକ୍ସ ଖେଳାଳି ଏବଂ ଏସୀୟ ରୌପ୍ୟ ପଦକ ବିଜେତା ଜାଭେଲିନ୍ ଖେଳାଳି ଶିବପାଲ ସିଂଙ୍କୁ ନିଷିଦ୍ଧ ପଦାର୍ଥ ସେବନ ପାଇଁ ପଜିଟିଭ୍ ଫଳ ଆସିବା ପରେ ଦ୍ୱିତୀୟ ଡୋପିଂ ଅପରାଧରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ନାଡ୍ଡା ତାଙ୍କୁ 10 ବର୍ଷ ପାଇଁ ନିଲମ୍ବନ କରିଛି। ସେ ଦୋହାରେ ଅନୁଷ୍ଠିତ 2019 ଏସୀୟ ଚମ୍ପିୟନ୍ସିପ୍ରେ 86.23 ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଭାରତ ଓ ଜାପାନର ଗୁରୁତ୍ୱାରୋପ। ଲଦାଖରେ ଜମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନାଇଜେରିଆରେ ଡଙ୍ଗାବୁଡ଼ି 47 ଜଣଙ୍କ ମୃତ୍ୟୁ ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। କାର୍ଯ୍ୟକ୍ରମ ସାନ୍ତାଳି ଆଖଳା।

0: ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱥᱮᱨᱮᱧ ᱠᱮᱜᱼᱟ ᱠᱚ ᱵᱟᱥᱚᱱᱛᱤ ᱢᱟᱹᱡᱷᱤ ᱟᱨ ᱥᱟᱶᱛᱮᱱ ᱠᱚ ᱱᱚᱣᱟ ᱥᱮᱨᱮᱧ ᱟᱸᱡᱚᱢ ᱥᱟᱶᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ଏଥିସହିତ ଶେଷ ହେଲା ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଶ୍ୱେତଲୀନା, ମନୋଜ ବାଦଲଙ୍କ ରଚନା।

ସେ ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ, ପ୍ରିୟାର ନାମ ଚନ୍ଦ୍ରା, ଆଖିର ନାମ ଶାମୁକା ତାର, ଲୁହର ନାମ ମୁକ୍ତା, ପ୍ରେମର ନାମ ପଦ୍ମମଧୁ, ବିରହ ନାମ ରିକ୍ତା, ତାର ଈର୍ଷା ନାମ ପ୍ରଭଞ୍ଜନା, ଅନୁରାଗେ ସେ ଭତ୍ରା, ତାର ହସର ନାମ କଦମ୍ବ ଫୁଲ, କଥାର ନାମ ବଂଶୀ, ବେପଥୁ ନାମ ପତ୍ରଛଡ଼ା, ମନତା ବନ ହଂସୀ, ତାର ଲାଜର ନାମ କୃଷ୍ଣଚୂଡ଼ା, ଚୁମ୍ବନତା ନିଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ, ପ୍ରିୟାର ନାମ ଚନ୍ଦ୍ରା।

0: ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ପ୍ରଚାର କଲୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ସେହି ଭିଜା ଭିଜା ଋତୁରେ ସଜା ସଜା ପ୍ରିୟାର ମନ ବର୍ଷାର ଘୁଙ୍ଗୁର ପିନ୍ଧି ନାଚିବାକୁ ମନ ତାର ହୁଏ ଛନ ଛନ, ଅଗଣାରେ ତାର ନା ନଜଣା ଫୁଲଙ୍କ ପସରା, ମନରେ ଆକାଶରେ ଭସା ଭସା ଦୁଃଖ ତ ଆସରା, ପାଖରେ ସାଥି ନଥିବାର ଅବଶୋଷ। ବର୍ଷା ବି କେମିତି ଅମାନିଆ ଅବୁଝା କେଜାଣି, ଯେତେ ବରସିଲେ ବି ମେଣ୍ଟେନେ ତା ଶୋଷ।

0: ମିଳୁଛି ହଁ ଏତେ ସୁବିଧା
1: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
1: ଚାଲ
3: ସେଇ ମୋ ପ୍ରିୟାର ଗାଁ ଗାଁ ମୂଳରେ ଚାନ୍ଦିନୀ ଆଉ ଚାନ୍ଦିନୀ ପାଖେ କୂଅ କଳସୀ କାଖରେ ଅଳସୀ ଦେହରେ ଦଳେ ସୁନ୍ଦରୀ ଝିଅ ସେ ଭିତରେ ଦିଶୁଥିଲା ମୋ ପ୍ରିୟାର ଚାନ୍ଦିନୀ ମୁହଁ ଝିଅ ତ ନଥିଲା ସେ ଥିଲା ଖାଣ୍ଟି କୁଆ ଘିଅ ଦିଶୁଥିଲା ଭାରି ନିରୀହ ନିରୀହ ହେଲେ ସେ ଥିଲା ବଢ଼ିଲା ନଈର ସୁଅ କେମିତି କେଜାଣି ଛନ୍ତି ହୋଇଗଲା ମନ କେହିକି କେହି ଯେମିତି କହୁଥିଲା ଏଇ ତ ଜୀବନ ଏଇ ତ ସପନ ଏଇ ତ ନାୟିକା ଆଉ ଏଇ ତ ପ୍ରେମିକା

ସତେ ଯେମିତି ଅୟୁତ ଯୁଗର ପ୍ରତୀକ୍ଷାର ଅବସାନ ହେଲା, ପ୍ରୀତିର ସରୋବରରେ ଲକ୍ଷେ ପଦ୍ମ ଫୁଟିଲା, ପ୍ରିୟତମର ଗାଁ ସଜେଇ ହେଲା ଅଭିସାରିକା ହେଇ, ଲାଜୁକି ଲାଜୁକି ଭାବରେ ଲଟି ପଡ଼ୁଥିଲା ପ୍ରେମିକା, ମୁଁ କିନ୍ତୁ ତାକୁ ଦେଖୁଥିଲି ଏକା। ଫୁଲର ପାଖୁଡ଼ା ଫିକା ପଡ଼ିଥିଲା ପ୍ରିୟାର ଆଖିର ପଲକ ଆଗରେ, ଦୂର ଆକାଶରୁ ଭାସି ଆସୁଥିଲା ପ୍ରୀତିର ବାର୍ତ୍ତା ତାରାମାନଙ୍କର ଶୁଭେଚ୍ଛା ଗୀତିରେ।

0: ये है विविध भारती। कुछ ही पलों में आप सुनेंगे समाचार।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ। ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଶିବଶଙ୍କର ଆଚାର୍ଯ୍ୟ ଏବଂ ସାଥୀ କଳାକାର।

0: ଚାରି ବର୍ଷର ବିଦ୍ୟାଭ୍ୟାସ କରୁଛି, ସଙ୍ଗୀତ ଚର୍ଚ୍ଚା କରୁଛି, ଏପରି ହର ସରସ ରହୁଛୁ କେ ରାଜ ବାଳି ବଢିଲା ଦିନୁ ଦିନୁ ଦି ଶିଲା ଦେହ
1: ଝଳି
0: ଏଗାର ବରଷ ଦଶ।

ଅଯୋଗ୍ୟ ଆଉ ରେଡିଓ ଯୁଗ ନାହିଁ। ତୋ ଦୁର୍ବାସା ମହର୍ଷି ପଚାରିଲେ ବାବୁରେ ମୁଁ ବୁଲିବା ପାଇଁ ଚାଲି ଆସିଲି। ତୋର ଗୋଟେ ଯୋଉ ଝିଅ ଅଛି ତ୍ରିପୁର ମୋହିନୀ, ତାକୁ କୋଉଠି ବିବାହ ଦେଲୁ କି? ରାଜନ କହିଲେ କନ୍ୟାର ଉପଯୁକ୍ତ ବର ନ ମିଳତେ କନ୍ୟା ବିବାହ ନହିଁଛି। ଉପଯୁକ୍ତ ବର ପାଇଲିନି ବୋଲି ଅଛି।

0: ବାର୍ତ୍ତା କହିଦେଲେ ମୋ ଶିବ ପୁଅ କାର୍ତ୍ତିକ ସହିତ ତୋ ଝିଅର ବାହାଘର କରିଦେବି।
1: ଆଚ୍ଛା ଆଚ୍ଛା।
0: ରାଜା ମେରୁଷଳ ବଡ ଖୁସି ହେଇଗଲେ, କହିଲେ ମହର୍ଷି ପ୍ରାଣ ପଣେ ଚେଷ୍ଟା କର, ରାଜୁ ନଷ୍ଟ କରି ତୁମ ଠାରେ କନ୍ୟା ଭାର। ଆଜି ତ ଆଜ୍ଞା ଝିଅର ଦାୟିତ୍ୱ ଆପଣଙ୍କୁ ଦେଲେ, ଆପଣ ଷୋଳ ପଣି ଚେଷ୍ଟା କରନ୍ତୁ।
1: ଆଚ୍ଛା।
0: ଦୁର୍ବାସ ଚାଲିଲେ କୈଳାସ କନ୍ଦରକୁ ଶିବ ପୁଅ କାର୍ତ୍ତିକକୁ ଆଣିବା ପାଇଁ ଏଣେ ସ୍ୱର୍ଗପୁରେ ଥିଲେ ସେ ନାରଦ ମୁନିବର, ମନେ ମନେ ବିଚାରନ୍ତି ବ୍ରହ୍ମାଙ୍କ କୁମର। ନାରଦ ବିଚାର କଲେ ଟିକେ କଳି ଲଗେଇବା, ତେଣୁ କଲେ କଣ କି ଆଜ୍ଞା।

0: ଗଲେ କହିଲେ ଦୁର୍ବାସ ଆପଣ ଏଠି ସେଠି କୋଉଠି ଯାଇ ବରଖ ଯିବେ? ଦ୍ୱାରାବତୀପୁରକୁ ଚାଲି ଯାଆନ୍ତୁ,
1: କୃଷ୍ଣଙ୍କ ପାଖକୁ।
0: ହଁ, ତ୍ରିପୁର ମହିନର ଉପଯୁକ୍ତ ବର କେବଳ କୃଷ୍ଣଙ୍କ ପୁତ୍ର ଅଛି।
1: କାମଦେବ
0: କାମଦେବ ଦୁର୍ବା।

0: ଦୁର୍ବାସା କହିଲେ ଶିବ ପୁଅ କାର୍ତ୍ତିକ ସହିତ ବିବାହ କରେଇବେ, ନାରଦ ପ୍ରତିଜ୍ଞା କହିଲେ କୃଷ୍ଣଙ୍କ ପୁଅ କାମଦେବ ସହିତ ବିବାହ କରେଇବେ। ଦି ଜଣଙ୍କ ମଧ୍ୟରେ କଳି ତକାଳ ହେଇଗଲା
1: ହେଇଗଲା
0: ନାଇଁ। ନାରଦ କହିଲେ କଣ କି,
1: ଆଚ୍ଛା
0: କରମଣ୍ଡଳ ରାଜ୍ୟରେ ମେରୁ ଷୋଳରସ ଭାବେ ପହଞ୍ଚିଲେ
1: ପହଞ୍ଚିଗଲେ
0: ଆଜ୍ଞା।

0: ଆଜ୍ଞା ଆପଣ କୋଉଠି ତେବେ କାହିଁକି ଆସିଲେ? ନାରଦ କହିଲେ, ବାବୁ ଶୂନ୍ୟ ଯାଉଥିଲୁ, ତୋତେ ଦେଖିବାକୁ ଏଠି ପ୍ରବେଶ
1: ହୋଇଲୁ।
0: ବାବୁରେ, ତୋର ଯେଉଁ ଗୋଟେ ଝିଅ ଅଛି ତ୍ରିପୁର ମୋହିନୀ ବୋଲିକି, କୋଉଠି ବିବାହ ଦେବା କଥା ଠିକ କଲୁ? ଶୁଣିକି ମେଦୁଶୂଳ କହିଲେ, ଦୁର୍ବାସା ମହର୍ଷି କାଲି ଆମ ପୁରକୁ ଆସିଥିଲେ, ଶିବ ପୁଅ କାର୍ତ୍ତିକୀୟକୁ ମୋ ଝିଅ ପ୍ରଦାନ କରିବି ବୋଲି ତାଙ୍କୁ କୈଳାସକୁ ପଠେଇଛି
1: ଶିବଙ୍କ ପାଖକୁ।
0: ହଁ, ଶୁଣି ନାରଦ କହିଲେ, ନହିଲା ଅପସଙ୍ଗ
1: ନହିଲା ପସଙ୍ଗ,
0: ସର୍ବଦା ତ ମଶାଣିରେ ବୁଲେ ସଦାନନ୍ଦ,
1: ସେ ହୁ ସଦାନନ୍ଦ,
0: ବାଳିବାସ ବୃତ୍ତି ମାତ୍ର ତାର କିଛି
1: ନାହିଁ ତାର।

0: ଟିକେ ବୁଝାଇଲି ବୁଝରେ ରା
1: ଜନ ରାମ ଯେ ଭଜ ରାମ ଯେ ନବୀନ ସୁନ୍ଦର ସାମ ଯେ
0: ନାରଦେ କହିଲେ ତୁ ସେ ଦୁର୍ବାସାଙ୍କୁ ପଠେଇଲୁ ଶିବ ପୁଅ କାର୍ତ୍ତିକ ସହିତ ବିବାହ କରେଇବୁ ବୋଲି କଥାଟା ଅସୁନ୍ଦରିଆ ହେଲା
1: ହଉ
0: ଶିବ ତ ମହାଯୋଗୀ ଘର ଦ୍ୱାର କିଛି ନାହିଁ
1: ନା
0: ତା ପୁଅ କାର୍ତ୍ତିକର ମଧ୍ୟ ଦୁର୍ଗୁଣ ଅଛି
1: କଣ
0: ମୋର କଥା ମାନେ ତୋ କନ୍ୟାକୁ କୃଷ୍ଣ ପୁଅ କାମଦେବ ସହିତ ବିବାହ କରେଇ ପକା
1: ଆଚ୍ଛା ଆଚ୍ଛା ଆଚ୍ଛା
0: ନାରଦ।

0: ଭାରତମକ
1: ସଭା ମନା
0: କହିଲେ ନାରଦ ଆଜ୍ଞା ତୁମେ ଶିବଙ୍କ କୃଷ୍ଣଙ୍କ ଭଲ ତୁଳନାତ୍ମକ ଉପମା ଦଉଛ ଆଜି ତୁମେ କହିଲେ ମୋ ସଭାକୁ ଆସିବ ନାହିଁ
1: ନା
0: ନାରଦଙ୍କ ବାଧିଗଲା
1: ବାଧିଗଲା
0: କଣ କହିଲେ
1: କଣ
0: କହିଲେ

0: ଚିନ୍ତା ମେଣ୍ଢା।
1: ନାରଦ ପ୍ରତିଜ୍ଞା କରି ପକେଇଲେ ତୋ ଝିଅକୁ ନିଶ୍ଚୟ ସେଠି ଦେବି।
0: ହଁ,
1: ହେଲେ ଚିନ୍ତା କଲେ ରାଜଦତ୍ୟ ମହି ପିତୃ ଦତ୍ତ କନ୍ୟା, ଝିଅର ବାପ ରାଜି ହେଉନି
0: ନା?
1: ମୁଁ ତ ବାଟରେ ମୁନି ସହିତ କଳି ଲଗେଇଛି,
0: ଏ
1: ଝିଅର ବାପ ରାଜି ହେଉନି, କଣ କରିବା? ଏତେ ବୋଲିକି ଯାଇ ପହଞ୍ଚିଲେ ତ୍ରିପୁର ମୋହିନୀର ଅନ୍ତପୁରରେ।
0: ଆଚ୍ଛା,
1: ଦୂରୁ ନାରଦଙ୍କୁ ଦେଖି ତ୍ରିପୁର ମୋହିନୀ ଚରଣ ତଳେ ପଡ଼ିଣ ହୋଇଲା।

0: ଶାରଦ କଲ୍ୟାଣ କଲେ ଲୋ ଜମା ତୁ ବଡ଼ ଘର ବହୁଟା ହେଇଥା। ଏଇ କଥାକୁ ଶୁଣି ତ୍ରିପ୍ରମୋହିନୀ କାନ୍ଦିକି କହିଲେ ମହର୍ଷି
1: ଆଜ୍ଞା
0: ମୁଁ ତ ଯୋଗୀ ଯୋଗୀ ମହାଯୋଗୀ ଶିବଙ୍କର ପୁତ୍ର ବୋଧ ହେବାକୁ ଯାଉଛି
1: ଯାଉଛି
0: ମୋ ବାପା ଦୁର୍ବାସନ୍ଧୁ ପଠେଇଛନ୍ତି କାର୍ତ୍ତିକ।

0: ବୀରଙ୍କ ବର ବେଶରେ ଆଣିବା ପାଇଁ ବଡ ଘର ବୋହୁ ହେଲି କେମିତି
1: କେମିତିକା ବୁଝେଇ କହ
0: ନା ରଜେ କହିଲେ ଲଜମା ତୁ କଣ ଜାଣିନୁ
1: ନା
0: ସେ କାର୍ତ୍ତିକର ଛଅଟା ମୁଣ୍ଡ
1: କହିଲେ
0: ଶୁଣ ଲଜମା କାର୍ତ୍ତିକର ଛଅଟା ମସ୍ତକ ଖୋଜିଲେ ଦୁର୍ଗୁଣ ତାର ଦିଶିବ
1: ଅନେକ
0: ଯୁଗ କଥା ଅନିଶା କର ଲକ୍ଷ୍ୟ କର ସ୍ୱାମୀର ଗୋଟିଏ ମୁହଁକୁ ସିଏ ସମ୍ଭାଳି ପାରୁନି
1: ନା
0: ଏ ଛଅଟା ମୁହଁରେ ଗାଡି ଦେଲେ ତୁ ସମ୍ଭାଳି ପାରିବୁ ତ ସେଇ କଥା ନାହିଁ ଏଇ ଚିତ୍ରପଟଟା ଦେଖେ ବୋଲିକି ତାଙ୍କର କଳି ଧୁକୁଡ଼ି ମୁଣ୍ଡରୁ କୃଷ୍ଣ ପୁଅ କାମଦେବର ଚିତ୍ରଟାକୁ ଦେଖେଇଦେଲେ
1: ଦେଖେଇଦେଲେ
0: ଜେମାର ମନ ମାନିଗଲା
1: ମାନିଗଲା
0: ଜେମା କହିଲା

0: ଆଜ୍ଞା ମୁଁ ସେ ଶିବପୁତ୍ରକୁ ବିବାହ କରିବି ନାହିଁ। ମୋର ଅନୁରୋଧ ରହିଲା, ବିନୟ ରହିଲା, ଆପଣ ଯାଇକି କୃଷ୍ଣ ପୁଅ କାମଦେବକୁ ନେଇ ଆସନ୍ତୁ।
1: ଆସନ୍ତୁ
0: ଏଇ କଥାକୁ ଶୁଣି
1: ଶୁଣି
0: ନାରଦ ଚିନ୍ତା କଲେ, ମୋ ପଣଟା ରହିଲା ଏକା।
1: ଆଚ୍ଛା
0: ଆଚ୍ଛା, ଯାଇ ପହଞ୍ଚିଲେ କହୁଛି ଦ୍ୱାରାବଦୀପୁରରେ କୃଷ୍ଣଙ୍କ ପୁରରେ।
1: ଆଚ୍ଛା,
0: ପହଞ୍ଚିଲେ କାମଦେବକୁ କହିଲେ, ବାବୁରେ ସୁନ୍ଦରୀ ଝିଅଟିଏ ତତେ ଆଶା କରିକି ରହିଛି, ତାକୁ ଆଜି ରାତି ଭିତରେ ଚୋରି କରି ଆଣି ବୁଝା,
1: ହରଣ କରି ଆଣି ବୁଝା।
0: ଏଇ କଥାକୁ ଶୁଣି କୃଷ୍ଣଙ୍କ ପୁଅ କାମଦେବ କହିଲେ,
1: କଣ କହିଲେ,
0: ମାତା ରୁକ୍ମିଣୀ ଯାହାର ପିତା ଭଗବାନ ତାହା ପୁତ୍ର କରିବ ନାହିଁ, କୁମାରୀ
1: ହରଣ।
0: ଆଜ୍ଞା ମୁଁ ଚୋରି କରିବି ନାହିଁ,
1: ଆଭିଜାତ
0: ବଂଶରେ ମୋର ଜନ୍ମ, ମୁଁ ଗୋଟେ ସାମାନ୍ୟ ଝିଅକୁ ଚୋରି କରିବି? ଏଇ କଥାକୁ ଶୁଣି
1: ଶୁଣି
0: ନାରଦ ଚିନ୍ତା କଲେ, ଆରେ ଯୋଉ ପିଲାଟା ବାହା ହେବା କଥା ସିଏ କହୁଛି ଚୋରି କରିବ ପଣ ରହିବ
1: କେମିତି
0: ବାବୁରେ।
1: ଆଜ୍ଞା
0: ଯେତେବେଳେ ମଥୁରାରେ କୃଷ୍ଣ

0: ନାରଦ ମହର୍ଷି କାମଲଦେବକୁ ରଥରେ ଚଢି ତ୍ରିପୁର ମୋହିନୀକୁ ଚୋରି କରିବା ଉଦ୍ଦେଶ୍ୟରେ କରମଣ୍ଡଳ ରାଜ୍ୟରେ ପହଞ୍ଚିଲେ ତେଣେ ହେଇଛି କଣ ଦୁର୍ବାସ ଯାଇକି ପହଞ୍ଚିଲେ କୈଳାସ କନ୍ଦରରେ ଶିବଙ୍କ ପାଖରେ ଶିବଙ୍କର ଅନୁମତିକୁ ନେଇ ତାଙ୍କ ପୁଅ କାର୍ତ୍ତିକେୟକୁ ବର ବେଶରେ ସଜ କରି ଆସୁଛନ୍ତି ଜେମାକୁ ବିବାହ କରେଇବେ
1: ପୃଷ୍ଠରେ ବସି
0: ଆସୁଛନ୍ତି ପହଞ୍ଚି ଗଲେ କାମଲଦେବ ହେ ନାରଦ କହିଲେ ଚାହା ମଦନ ଶିଲନା ଭାଇନା କାମଦେବର ଆଉ ତ୍ରିପୁର ମୋହିନୀର ଚାରି ଚକ୍ଷରେ ମିଳନ ହେଇଯାଇଛି ତେଣୁ ତ୍ରିପୁର ମୋହିନୀ କଲା କଣ
1: କଲା

0: ସେ ଯାଇକି ପହଞ୍ଚିଲେ ଶିବଙ୍କ ପାଖରେ କହିଲେ ହେ ଦେବ ଦେବ ମହାଦେବ, ଆପଣଙ୍କର ପୁତ୍ର କାର୍ତ୍ତିକେୟ ସହିତ
1: ଆହା
0: ଇଏ ମେରୁଶୂଳର ଝିଅ ତ୍ରିପୁର ମିଣ୍ଡରେ ବିବାହ ପ୍ରସ୍ତାବ ନେଇ ମୁଁ ଆସିଛି
1: ଆସିଛି
0: ତେଣୁ ଆପଣଙ୍କର ପୁଅକୁ ଛାଡ଼ନ୍ତୁ
1: ଛାଡ଼ନ୍ତୁ।
0: ମହାଦେବ କହିଲେ ବାବୁ ମୁଁ ତ ଯୋଗୀ ଲୋକ, କିଛି ଜାଣେ ନା।
1: ନା ନା,
0: ଯାହା କରୁଛୁ କରିପକା
1: କରିପକା।
0: ହଁ ଆଜ୍ଞା।

0: ଟିକିଓକୁ ଧରି ଦୁର୍ବାସ ମହର୍ଷି କହିଲା, ବାବୁରେ ବିଳମ୍ବ କଲେ ହବନି, ଚଞ୍ଚଳ ଚାଲେ, ଟିକେ ଡେରି ହେଲେ କୋଉଠି ଅଘଟଣ ଘଟିଯିବ, କଳିହୁଡ଼ା ନାରଦଟା ମୋ ସହିତ ବାଟରେ କଳି ଲାଗିଥିଲା
1: ଲାଗିଥିଲା
0: ତେଣୁ କାର୍ତ୍ତିକେଶ୍ୱରଙ୍କ ସାଙ୍ଗରେ ଧରି ଏ ଦୁର୍ବାସ ମହର୍ଷି ଆସୁଛନ୍ତି ତ୍ରିପୁର ମୁହିଁକୁ ବିବାହ କରେଇବେ ବୋଲି
1: ଏଣେ
0: ହେଲା କଣ କି।

0: ଦାସଙ୍କ ପଣ ରହିଲା ନାହିଁ।
1: ନା
0: ନାରଦ ଜିତିଗଲେ କୃଷ୍ଣଙ୍କ ପୁଅ କାମଦେବ ସହିତ ତ୍ରିପୁର ମହିନର ବିବାହ ହେଇଗଲା
1: ହେଇଗଲା।
0: ଶିବପ୍ରିୟ କାର୍ତ୍ତିକେୟ ସେ ବିବାହ କରି ନପାରି ମନ ଦୁଃଖରେ ଫେରିଗଲେ
1: ଫେରିଗଲେ।
0: ବାବୁରେ କାର୍ତ୍ତିକେୟଙ୍କର କୃତିକା ନକ୍ଷତ୍ରର ଜନ୍ମ, ଜ୍ୟୋତିଷ ଶାସ୍ତ୍ର କହୁଛି କୃତିକା ନକ୍ଷତ୍ରର ଜନ୍ମ ହେଲେ ଆଉ ବିବାହ ହୋଇପାରେ ନା। ଯାହା ହେଉ ନାରଦଙ୍କ ପଣ ରହିଗଲା, ସେ ପ୍ରତିଜ୍ଞା କରି କହିଥିଲେ ହେ ସତ ଯଦି ବ୍ରହ୍ମାଙ୍କର ପୁଅ ହେଇଥିବି ରଜା ଝିଅକୁ ଗୌଡ଼ ଘରେ ବହୁ
1: କରାଇବି, ମାନେ ତାଙ୍କ ଟାଣପଣ ରହିଗଲା।
0: ନହେଲେ ନାରଦ ନାମ ଦେବୀ ମୁହିଁ ଛାଡି କୋଳି ଧୁକୁଡି ଫିଙ୍ଗି ଦେଇ
1: ଉପାଡ଼ିବି,
0: ଦାଢ଼ି କାଟିବା ପାଇଁ ହେଲା ନାହିଁ। ନାରଦଙ୍କ ପଣ ରହିଲା ସେ ଜୟ।

0: ନାରଦ ମହର୍ଷିଙ୍କର ଚେଷ୍ଟାରେ କାମଦେବ ତ୍ରିପୁର ମୋହିନୀକୁ ବିବାହ କଲା
1: କଲା
0: ଦୁର୍ବାସା ମହର୍ଷିଙ୍କ କାମ କିଛି ଦେଲା ନାହିଁ
1: ଦେଲା ନାହିଁ
0: ଏଇ ଥିଲା ଆଜିର ବିଷୟ ତ୍ରିପୁର ମୋହିନୀ ହରଣ।

ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଶୁଣିଲେ ଶିଳ୍ପୀ ଶିବଶଙ୍କର ଆଚାର୍ଯ୍ୟ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ତଥ୍ୟ ଚୋରି ଏବଂ ବିଭିନ୍ନ ସାଇବର ଅପରାଧର ଆଶଙ୍କା ଆଜି ଅନେକାଂଶରେ ବଢ଼ିଯାଇଛି। ଅନ୍ୟପକ୍ଷରେ ଆଜି ଆମେ ସମସ୍ତେ ପ୍ରାୟତଃ ମୋବାଇଲ, ସୋସିଆଲ ମିଡିଆ, ଅନ୍ଲାଇନ୍ ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ ପ୍ରଭୃତି ବ୍ୟବହାର କରୁଛୁ ବା କରିବାକୁ ଏକରକମ ବାଧ୍ୟ ହେଉଛୁ। ତେଣୁ ଏଭଳି ଏକ ପରିସ୍ଥିତିରେ ଆମେ କେମିତି ସତର୍କ ରହିପାରିବା, ଟେକ୍ନୋଲୋଜି ବା ପ୍ରଯୁକ୍ତିର ସଠିକ୍ ବ୍ୟବହାର ସହ ସଚେତନ ରହି ସାଇବର ଅପରାଧଠାରୁ ନିଜକୁ ସୁରକ୍ଷିତ ରଖିପାରିବା, ଆଜି ସେହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ରଖିଛି ଗୋଟିଏ ଆଲୋଚନା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ଆରକ୍ଷୀ ନିରୀକ୍ଷକ ଚିନ୍ମୟୀ ସାହୁ। ଜଣେ ଦକ୍ଷ ମହିଳା ପୋଲିସ ଅଫିସର ଭାବରେ ସେ ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କ କାନ୍ଧରେ ରହିଛି ଦାୟିତ୍ୱର ଗମ୍ଭୀରତା ଆଉ ମନରେ ଜନସାଧାରଣଙ୍କ ପାଇଁ କାମ କରିଯିବାର ସମ୍ବେଦନଶୀଳ ଆଗ୍ରହ ଆଉ ସଦିଚ୍ଛା। ତେବେ ଆଜି ଆମର ଯେଉଁ ବିଷୟ ରହିଛି ସାଇବର ଅପରାଧକୁ କେମିତି ରୋକିବା, ସେହି ପରିପ୍ରେକ୍ଷୀରେ ଜଣେ ମହିଳା ଅଧିକାରୀ ଭାବରେ ସେ କେମିତି ନିଜ ଦାୟିତ୍ୱ ତୁଲାଉଛନ୍ତି ଆଉ କୋଉ କୋଉ ଆହ୍ୱାନକୁ ସାମ୍ନା କରୁଛନ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ତାଙ୍କର ଅନୁଭବ ଆଉ ଚିନ୍ତାଧାରା କ'ଣ, ଆସନ୍ତୁ ଏହିସବୁ ବିଷୟରେ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆପଣ ଜଣେ ପୋଲିସ ଅଧିକାରୀ ଭାବରେ ଦୀର୍ଘ ବର୍ଷ ଧରି ନିଜର ଦାୟିତ୍ୱ ତୁଲାଇ ଆସିଛନ୍ତି, ତେବେ ଆଜି ଆମର ଯେମିତି ବିଷୟବସ୍ତୁ ରହିଛି ସାଇବର କ୍ରାଇମକୁ ରୋକିବା କିପରି, ସେହି ପରିପ୍ରେକ୍ଷୀରେ ପ୍ରଥମେ ଆପଣଙ୍କଠାରୁ ଜାଣିବାକୁ ଚାହିଁବୁ ଯେ ଏଇ ଯେଉଁ ସାଇବର କ୍ରାଇମ ବା ସାଇବର ଅପରାଧ ଗୁଡ଼ିକ ହେଉଛି ଏହାର ପ୍ରମୁଖ ରୂପ ଗୁଡ଼ିକ କ'ଣ?
1: ଆମେ ଯେଉଁ ସାଇବର କ୍ରାଇମ କଥା କହୁଛେ ଏଇଟା ବର୍ତ୍ତମାନର ମୁଖ୍ୟ ସମସ୍ୟା ରହିଛି, କାହିଁକି ନା ଆମର ଟେକ୍ନୋଲୋଜି, ଆମେ ଯେଉଁ ଆଡ଼ଭାନ୍ସ ଟେକ୍ନୋଲୋଜିରେ ଆଜି ଆସି ପହଞ୍ଚି ଯାଇଛେ, ତେଣୁ ଆମେ ଯେତେ ଟେକ୍ନୋଲୋଜିରେ ଆଗକୁ ଡେଭଲପମେଣ୍ଟ କରୁଛେ ସାଇବର ଅପରାଧ ଆମ ପ୍ରତି ସେତେ ଭଲନରେବୁଲ ହେଇଯାଉଛି। ତେଣୁ ଯାହା ଆଜିକା ଡେଟ୍ରେ ଇଣ୍ଟରନେଟ୍ ଆଉ ମୋବାଇଲର ଯେଉଁ ବହୁଳ ବ୍ୟବହାର ଚାଲିଛି, ଇଣ୍ଟରନେଟ୍ ହେଉ କିମ୍ବା ମୋବାଇଲ ହେଉ, ଏହାର ବ୍ୟବହାର ଆମର ଦୈନନ୍ଦିନ ଜୀବନରେ ନିହାତି ଆବଶ୍ୟକତା ପଡ଼ିଯାଇଛି। ତେଣୁ ସେଥିପାଇଁ ଆମର ଯେକୌଣସି ଆମର ସୁବିଧା ପାଇଁ ଆମେ ବ୍ୟାଙ୍କିଙ୍ଗ ସର୍ଭିସ୍ ହେଉ, ଯେଉଁଟାକି ଆମର ନିତିଦିନ ଜୀବନରେ ନିହାତି ଆବଶ୍ୟକ ପଡ଼ୁଛି, ସେସବୁ ଜିନିଷରେ ଯେତେବେଳେ ଆମେ ବହୁଳ ବ୍ୟବହାର କରୁଛେ ଟେକ୍ନୋଲୋଜିର, ଆଡ଼ଭାନ୍ସ ଟେକ୍ନୋଲୋଜିର, ସାଇବର ଅପରାଧ ମଧ୍ୟ ସେହି ହିସାବରେ ବହୁତ ବଢ଼ି ବଢ଼ି ଚାଲିଛି। ଯେହେତୁ ଆମେ ଆମର ସୁବିଧା ପାଇଁ ଆମେ ସେଇଟା ଦୈନନ୍ଦିନ ଜୀବନରେ ଆମେ ବେଶୀ ଭାବୁଛୁ ସେଇଟା ସେଫ୍ ଅଛି ବୋଲି ଆମେ ୟୁଜ୍ କରୁଛେ, କିଛି କାଂଶରେ ଆମେ ଲୋଭନୀୟ ଅଫର୍ର ବି ଶିକାର ହେଇଯାଉଛେ। ଗୋଟେ ଲୋଭନୀୟ ଅଫର୍ ଆପଣଙ୍କ ପାଖକୁ ଆସୁଛି ଯେ ଆପଣ ଏତେ ଟାଇମ୍ ୟୁଜ୍ କରୁଛନ୍ତି, ଯେଉଁଥିପାଇଁ କି ଆପଣ ଏତିକି ପଏଣ୍ଟସ୍ ଜିତିଛନ୍ତି, ଆପଣଙ୍କୁ କିଛି ଏତିକି ଟଙ୍କା ମିଳିବ। ଆପଣ ହଠାତ୍ କିଛି ଚିନ୍ତା ନ କରିକି ଭାବୁଛନ୍ତି ଯେ ହୁଏତ ସେଇଟା ସତ ହେଇଥିବ ବୋଲି। କିନ୍ତୁ ସାଇବର କ୍ରିମିନାଲ ଯେଉଁମାନେ ଅଛନ୍ତି ସେମାନେ ହ୍ୱାଇଟ୍ କଲର୍ କ୍ରାଇମ୍ କରୁଛନ୍ତି, ଆମର ଗୋଟେ କୁହନ୍ତି ଯେଉଁଟା ହ୍ୱାଇଟ୍ କଲର୍ କ୍ରାଇମ୍, ଫିଜିକାଲି ସେମାନେ ଆମ ପାଖରେ ଶାରୀରିକ ଭାବେ ଉପସ୍ଥିତ ନାହାନ୍ତି, ସେମାନେ ସବୁବେଳେ ଚେଷ୍ଟା କରନ୍ତି ଆପଣଙ୍କର ମେଣ୍ଟାଲିଟିକୁ ନେଇକି, ଆପଣଙ୍କର ଯେଉଁ ମାନସିକ ସ୍ଥିତିଟାକୁ ନେଇ ସେ ଆପଣଙ୍କୁ ଗୋଟେ ଟାଇପ୍ର ହିପ୍ନୋଟାଇଜ୍ କରିନେବେ। ନୂଆ ନୂଆ ଅଫର୍ ହଉ, ଲୋଭନୀୟ ଅଫର୍ ହଉ, କିମ୍ବା ସବୁ ଜିନିଷର ଗୋଟେ ଜିନିଷ ରହିବ ଲୋଭ, ଆମେ ଗୋଟେ କିଛି ଅଫର୍ ପାଇବାର ଅଛି, ଆମକୁ ଲାଭ ହେବାର ଅଛି, ଯେଉଁ ଜିନିଷଟା ଶୁଣିଲେ ଆମେ କିଛି କାଂଶରେ ନିଜେ ବି ଟିକେ ସେନ୍ସିଟିଭ ହେଇଯାଉ ଯେ ଆମକୁ ଏଇଟା ଅଫର୍ ଅଛି, ଆମେ ପାଇବାର ଅଛି, ସୁବିଧା ଅଛି, ତ ଆମେ ତାର ସୁବିଧା ନେଇପାରିବା। ଆମେ ଯଦି ସେଇ ଜିନିଷ ଗୁଡାକୁ ପ୍ରଥମେ ସନ୍ଦେହ କରିବା ଆରମ୍ଭ କରିବା ଯେ ସେଇଟା କ'ଣ ଅଛି, ତାର ଅଥେଣ୍ଟିକେସନ୍ କ'ଣ ଅଛି, ସତ୍ୟତା କ'ଣ ଅଛି। ବେଳେବେଳେ ଆପଣଙ୍କ ପାଖକୁ ଗୋଟେ ଜିନିଷ ଆସିବ ଯେ ଆପଣ ଗୋଟେ 5 ଟଙ୍କିଆ କଏନ୍ଟେ ଦିଅନ୍ତୁ, ପୁରୁଣା କଏନ୍ରେ ଆପଣ ଏତିକି ଟଙ୍କା ଲାଭ ପାଇବେ, ଏତିକି ଲକ୍ଷ ପାଇବେ, ଆପଣ ସେଟା ଭାବନ୍ତି ହୁଏତ ହେଇଥାଇପାରେ, ଗୋଟେ ପୁରୁଣା କଏନ୍ ହେଇଥିବ, କ'ଣ ହେଇଥିବ, ମାନେ ସିଏ ଗୋଟେ ଫେକ୍ ସାର୍ଟିଫିକେଟ୍ ଆପଣଙ୍କୁ RBIର ନାଁ ଲେଖି ଗୋଟେ ବନେଇକି ଦେଇଦେବେ, ସେଥିରେ ଆପଣଙ୍କ ନାଁ ଲେଖା ହେଇଯାଇଥିବ। ଆପଣ ଯଦି 100ଟା 5 ଟଙ୍କିଆ କଏନ୍ ଦେଉଛନ୍ତି ଯାହାର ଭାଲ୍ୟୁ ହେଉଛି 500 ରୁପିଜ୍ ଓନ୍ଲି, ଆପଣଙ୍କୁ ସେଥିପାଇଁ 5 ଲକ୍ଷ ମିଳିବ। ଆପଣ ବି ହୁଏତ କ୍ୱେଶ୍ଚିନ୍ ବି ତାଙ୍କୁ ପ୍ରଶ୍ନ ପଚାରିଥିବେ ଯେ କାହିଁକି 5 ଲକ୍ଷ ଟଙ୍କା ମିଳିବ, ନା ତା ଭିତରେ ଏମିତି ଗୋଟେ ଧାତୁଟେ ଅଛି, ସେ ଧାତୁଟା ଆମେ ବାହାର କଲା ପରେ ସେଇଟା ଆମେ ପାଇପାରିବା। ତେଣୁ କିଛି କାଂଶରେ ଆମେ ଭାବୁ ଯଦି ଆମକୁ ମାତ୍ର 500 ଟଙ୍କା ଦେଇକି ଆମକୁ 5 ଲକ୍ଷ ଟଙ୍କା ମିଳିପାରୁଛି, ସେଇଟା ସୁବିଧା ହେବ। ଆଉ ସବୁବେଳେ ଗୋଟେ ଜିନିଷ ଜାଣିକି ରଖିବା ଦରକାର, ସେ ଯେଉଁ ସାଇବର ଅପରାଧୀମାନେ ଥାନ୍ତି ସେମାନେ କୌଣସି ପ୍ରକାର ଅଥେଣ୍ଟିକେଟ୍ ସିମ୍ ବ୍ୟବହାର କରନ୍ତି ନାହିଁ, ସେମାନେ ସବୁବେଳେ ପ୍ରି ଆକ୍ଟିଭେଟେଡ୍ ସିମ୍ ୟୁଜ୍ କରନ୍ତି, ଯେଉଁଥିରେ ଆମମାନଙ୍କର ଯେମିତି ମୋବାଇଲ ନମ୍ବରରେ ଆମେ ଆମର ଯଦି କଷ୍ଟମର ଆପ୍ଲିକେସନ ଫର୍ମ ଯେଉଁଟା ଅଛି ଆମେ ଭରୁଛେ ସିମ୍ଟେ ଆକ୍ଟିଭେଟ୍ ଆମ ନାମରେ ହେବା ପୂର୍ବରୁ, ସେଥିରେ ଆମର ଆଧାର ନମ୍ବରଠୁ ଆରମ୍ଭ କରି ଆମର ସବୁ ଜିନିଷ ତା ଭିତରେ ରହିପାରୁଛି। କିନ୍ତୁ ସେମାନେ ଯେଉଁଟା ପ୍ରି ଆକ୍ଟିଭେଟେଡ୍ ସିମ୍, ସେମାନେ ଗୋଟେ ଗୋଟେ ଅପରାଧ କରିସାରିଲା ପରେ ସେ ସିମ୍ ଗୁଡାକୁ ଫିଙ୍ଗି ଦିଅନ୍ତି, ଯେଉଁଥିରେ ଆମକୁ ସେମାନଙ୍କର ଆଇଡେଣ୍ଟିଟି ମିଳିପାରେନି। ଯଦି ସାଧାରଣତଃ ଭାବରେ ଜଣେ ଯଦି ଗୋଟେ ସିମ୍ ୟୁଜ୍ କରୁଛି, ଆମେ ତାର ସର୍ଭିସ୍ ପ୍ରୋଭାଇଡର, ଆମେ ସେମାନଙ୍କ ପାଖରୁ ତାର ଡିଟେଲ୍ ପାଇପାରୁ ଯେ ସେ କଷ୍ଟମର ଆପ୍ଲିକେସନ ଫର୍ମରେ ଏଇ ନମ୍ବରଟା କାହା ନାମରେ ଅଛି ବୋଲି। କିନ୍ତୁ ଆପଣ ଏଇ ଯେଉଁ ଅପରାଧୀମାନଙ୍କର ଏମାନେ ପ୍ରି ଆକ୍ଟିଭେଟେଡ୍ ସିମ୍ ୟୁଜ୍ କରନ୍ତି, ଆପଣ ଶୁଣୁଥିବେ ଖବରକାଗଜରେ ବି ପଢ଼ୁଥିବେ ସେ ଟାଇପ୍ର ବହୁତ ପ୍ରି ଆକ୍ଟିଭେଟେଡ୍ ସିମ୍ ଜବତ ହେଇକି ବହୁତ ଆପଣଙ୍କର ଏଇ ଯେଉଁ ମୋବାଇଲ ସେଣ୍ଟର ସିମ୍ ଆମକୁ ଡିଷ୍ଟ୍ରିବ୍ୟୁଟ୍ କରୁଛି ସେଗୁଡ଼ା ବି ବହୁତ ସିଜ୍ ହେଇଥିଲା, ବହୁତ ସିଲ୍ କରାହେଇଥିଲା। ସେମାନେ କ'ଣ କରନ୍ତି, ଯେମିତି ଆମର ଅଫିସ୍ ଖୋଲା ହେଇଛି ଆମେ କ୍ରାଇମ୍ଟାକୁ ଡିଟେକ୍ଟ କରିବା ପାଇଁ,

ପୁଣି ସମ୍ପ୍ରତି ଡିଜିଟାଲ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଉତ୍କର୍ଷ ଆମ ଜୀବନକୁ ସହଜ କରିଛି, ଏକଥା ସତ। ମାତ୍ର ତା ସହିତ ଆମ ସମ୍ମୁଖରେ କିଛି ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି, ଏ ଯେମିତି ଅନଲାଇନ୍ ଠକେଇ।

0: ବି କିଛି କିଛି ପିଲାଙ୍କୁ ରଖିଛନ୍ତି, ଆପଣଙ୍କୁ ଲୋଭନୀୟ ଅଫର୍ ଦେଖେଇକି ଆପଣଙ୍କର ଓଟିପି ସେୟାର କରନ୍ତୁ, ଲିଙ୍କ ସେୟାର କରନ୍ତୁ, ଆପଣଙ୍କର ଟାୱାର ବସେଇବା ପାଇଁ ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି କି, ଆପଣଙ୍କର ସେଥିପାଇଁ କିଛି ଜାଗା ଅଛି କି, ଆମେ ଟାୱାର ବସେଇବୁ, ଆପଣଙ୍କୁ ଇନିସିଆଲି ଏତିକି ଦେବାକୁ ପଡ଼ିବ। ଆପଣ ଗୋଟେ 5 ଲାକ୍ସର ଜିତୁଛନ୍ତି, ଯୋଉଥିରେ ଆପଣଙ୍କୁ 20,000 ରୁପିଜ୍ ମାତ୍ର ଦେବାକୁ ପଡିବ, ଯୋଉଟା ପ୍ରୋସେସିଂ ଫି, ତାପରେ ଆପଣ 5 ଲାକ୍ସ ପାଇଯିବେ। ଆମେ ଯଦି ସେଇଠି ତାଙ୍କୁ କ୍ୱେଶ୍ଚିନ୍ କରିପାରିବା କ'ଣ ପାଇଁ 5 ଲାକ୍ସ ଆମକୁ ମିଳିବ, ଆମେ କ'ଣଟା କରିଛେ, ତାର କ'ଣ ଭ୍ୟାଲିଡେସନ୍ ଅଛି ଆମକୁ ଦେଖାନ୍ତୁ ବୋଲି, କି କୁହନ୍ତୁ ଆମକୁ ସବୁର ଗୋଟେ ସେ ଫେକ୍ ସାର୍ଟିଫିକେଟ୍ ସେମାନେ ବନେଇକି ଦେଇପାରୁଛନ୍ତି, ଯୋଉଟାକି ଆମକୁ ଇନିସିଆଲି ଆମେ ବିଲିଭ୍ କରିଯାଉଛେ ହୁଏତ ସେଟା ସତ ହେଇଥିବ ବୋଲି। ବେଳେବେଳେ ଆଉ କିଛି ଜିନିଷ ଆମେ କ'ଣ କରୁଛେ, ଆଜିକାଲି ଯୋଉ ଇଣ୍ଟରନେଟ୍ ଯୁଗରେ କିଛି ଅସୁବିଧା ହେଲେ ଆମେ ସର୍ଚ୍ଚ ମାରିଦେଉଛେ, ଆମକୁ ଆଜି ମୋର ଘରେ ଲାଗିଛି ୱାଇଫାଇ ପ୍ରୋବ୍ଲେମ୍ ଆସୁଛି, ହଉନି ମୁଁ ଲଗେଇଦେଲି ଫୋନ, କିନ୍ତୁ ସେଥିରେ କ'ଣ ହଉଛି, ଯୋଉଟା ଟୋଲ୍ ଫ୍ରି ନମ୍ବର ସେଟା ସବୁ 1800 ହଉ ଏଇ ଟାଇପ୍ର ନମ୍ବରରୁ ଷ୍ଟାର୍ଟ ହୁଏ, କିନ୍ତୁ ଆମେ ସେଠି ଯଦି ଗୋଟେ ମାନେ ପର୍ସନାଲ ନମ୍ବର ଟାଇପ୍ କରୁଛେ ଆମେ ତାକୁ ଭେରିଫିକେସନ କରୁନା, ତାକୁ ଲଗେଇ ଦଉଛେ ଏବଂ ତାଙ୍କୁ ବି ଫୋନ କରିକି ଆମର ଏଇ ଇସ୍ୟୁ ବୋଲି କହୁଛେ, ତେଣୁ ଆମେ ସେତେବେଳେ ଟ୍ରାପ୍ର ଶିକାର ହେଇଯାଉଛେ। ସେଇ ଯୋଉ ସାଇଟ୍ସ ଗୁଡା ଅଛି ସେ ସାଇଟ୍ ଗୁଡା କେତେ ସତ୍ୟତା ଅଛି ଆମକୁ ଭେରିଫାଇ କରିବାକୁ ପଡିବ, ଯେହେତୁ କ୍ରିମିନାଲ ଆମ ସାମ୍ନାରେ ନାହିଁ, ସାଇବର ଅପରାଧ କରୁଥିବା ଅପରାଧୀକୁ ଆମେ ଜାଣିନାହିଁ, ସେଟା ସମ୍ପୂର୍ଣ୍ଣ ଭାବେ ଅନ୍ନୋନ୍, ତେଣୁ ଆମେ ଯଦି ତାକୁ ସବୁବେଳେ ଥିଙ୍କ, ଆମେ ଯଦି ଭାବିବା କିଛି କାମ କରିବା ପାଇଁ, ଆମେ ଯଦି ଭାବିକି କିଛି ଆମେ ଷ୍ଟେପ୍ ନଉଛେ, ତାହେଲେ ଆମେ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍ ଭଳି ଆମେ ହେଇପାରିବା, ଆମେ କିଛି ଅପରାଧକୁ ରୋକିପାରିବା। କିଛି କିଛି ଲୋକ ଅଛନ୍ତି ସେମାନେ କ'ଣ କରନ୍ତି, ତାଙ୍କର ସବୁ ଜିନିଷରେ ଗୋଟେ ପାସୱାର୍ଡ ଦେଇଥିବେ, ତାଙ୍କର 5-10 ଥିବ, ବ୍ୟାଙ୍କର ଏଟିଏମ୍ କାର୍ଡ଼ ଥିବ, ସବୁର ଗୋଟେ ଥିବ ପାସୱାର୍ଡ, ତାଙ୍କର ଗାଡ଼ି ନମ୍ବର ସେମ୍ ଥିବ, ଏମିତିରେ କ'ଣ ହୁଏ, ସେମାନଙ୍କର ମାନେ କମନଲି ଜାଣି ହେଇଯାଏ ତାଙ୍କର ଓଟିପି, ଏସବୁ ନମ୍ବର ଗୁଡା ଜଣା ପଡ଼ିଯାଏ। ତେଣୁ ଆମେ ସବୁବେଳେ ପାସୱାର୍ଡଟା ଷ୍ଟ୍ରଙ୍ଗ ୟୁଜ୍ କରିବା ଏବଂ ଗୋଟେ ସର୍ଟନ୍ ଟାଇମ୍ରେ ଆମେ ପାସୱାର୍ଡ ବି ବଦଳେଇବା ଦରକାର। ବେଳେବେଳେ କ'ଣ ହୁଏ, ବହୁତ ଟାଇମ୍ ଆମେ ପାସୱାର୍ଡଟା ଅଛି ଆମ ମନରେ ଅଛି, ଆମେ ଚେଞ୍ଜ କରୁନେ, କିନ୍ତୁ ସେଟା ପାସୱାର୍ଡ ଚେଞ୍ଜ କରିବାକୁ ପଡିବ। ଆଉ ବ୍ୟାଙ୍କିଂ ରିଲେଟେଡ୍ ଯୋଉ ଜିନିଷ ଆପଣ ପାସୱାର୍ଡ ୟୁଜ୍ କରନ୍ତି, ସେଟା ସବୁବେଳେ 2-step ଭେରିଫିକେସନ୍ କରି ଷ୍ଟ୍ରଙ୍ଗ ପାସୱାର୍ଡ ୟୁଜ୍ କରନ୍ତୁ। ଯଦି ଆମେ ଷ୍ଟ୍ରଙ୍ଗ ପାସୱାର୍ଡ ୟୁଜ୍ କରିବା, ଆଟଲିଷ୍ଟ ସେଟାକୁ ଆମେ କମନଲି ୟୁଜ୍ କରିପାରିବା। ନର୍ମାଲି ଆପଣ ବି ଦେଖୁଥିବେ ମ୍ୟାଡମ୍, ନର୍ମାଲି କିଛି ଗୋଟେ ମୋବାଇଲର ପାସୱାର୍ଡ ଲୋକ 1, 2, 3, 4, 5 ଲୋକ ରଖିଦେଉଛନ୍ତି, ଯୋଉଟାକି ଆମ ପାଇଁ ଇଜି ହେଉଛି। ଆମେ ଯେତେ ଇଜି ମେଥଡ୍ ଭାବୁଛେ ସେଇଟା ଆମ ପାଇଁ ସେତେ ହାର୍ମଫୁଲ୍ ହେଉଛି। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ଆମର ଯେକୌଣସି ପର୍ସନାଲ ଡିଟେଲ୍ସ ରହୁଛି, ଆମେ ତାକୁ ଯେତେବେଳେ ପବ୍ଲିକକୁ ମାନେ ଆସିଯାଉଛି, ମାନେ ଏଇଟା କ'ଣ ଆମର ଯେତେବେଳେ ଆମେ ଇଣ୍ଟରନେଟ୍ ୟୁଜ୍ କରୁଛେ ଆକ୍ସେସ୍ ହେଇଯାଉଛି, ଆମର ସବୁ ଡିଟେଲ୍ସ ବି ତାଙ୍କୁ ଆକ୍ସେସ୍ ହେଇଯାଉଛି। ତେଣୁ ଆମେ ଚେଷ୍ଟା କରିବା ଆମ ନିଜର ଡିଟେଲ୍ସଟା ଯେତିକି ଦରକାର ସେତିକି ଦବ, ବାକି ଗୋପନୀୟ ରହିବା। ପର୍ସନାଲ ଇନଫର୍ମେସନ ସବୁବେଳେ ପର୍ସନାଲ ହିଁ ରହିବା ଦରକାର।
1: ଆଜ୍ଞା, ଏଠି ଗୋଟେ କଥା ମନକୁ ଆସୁଛି ଆପଣଙ୍କୁ ପଚାରିବୁ, ଏ ଆମର ନାରୀ ମହଲର କାର୍ଯ୍ୟକ୍ରମ, ବିଶେଷ କରି ମହିଳାମାନେ ଆଜିକାଲି ଅନଲାଇନ୍ ସପିଂ କଥା କୁହନ୍ତୁ ବା ଯେକୌଣସି ଜିନିଷ ସେମାନେ ମୋବାଇଲ ଜରିଆରେ କିଣାକିଣି କରୁଛନ୍ତି, ସେତେବେଳେ ଆମେ ଦେଖୁଛେ ଅନେକ ସମୟରେ ଠକେଇର ଶିକାର ହୁଅନ୍ତି, ତାକୁ କେମିତି ରୋକାଯାଇପାରିବ ବୋଲି ଆପଣ କହିବେ?
0: ଆପଣ ଭଲ ପ୍ରଶ୍ନଟେ ପଚାରିଲେ, ଯେତେବେଳେ ଆମେ ମହିଳାମାନେ ସମାଜରେ ବି ବର୍ତ୍ତମାନ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି, ସମସ୍ତେ ନିଜେ ଚାହୁଁଛନ୍ତି କିଛି କିଛି କାମ କରିବା ପାଇଁ ଏବଂ ଏହା ପାଇଁ ମୋବାଇଲଟା ବି ବହୁତ ସହଜ ହୋଇଛି, ତେଣୁ ଆମେ ସବୁବେଳେ ଯେଉଁ ସାଇଟ୍ସ ଗୁଡ଼ା ୟୁଜ୍ କରୁଛେ ସେ ସାଇଟ୍ସ ଗୁଡ଼ାର କେତେ ଅଥେଣ୍ଟିକେସନ୍ ଅଛି ଆମେ ଭେରିଫାଇ କରିବା ଦରକାର। ଗୋଟେ ମୋବାଇଲ ନମ୍ବର ବି ରହୁଛି ସେଥିରେ ସେମାନେ ଦେଉଛନ୍ତି ଆମକୁ କଣ୍ଟାକ୍ଟ କରିବା ପାଇଁ, ସେଥିରେ ଯଦି ଆମେ ସବୁ ଭେରିଫାଇ କରିକି ଆମେ କରିବା, ତାହେଲେ ଆମେ ଟିକେ ଅପରାଧର ଶିକାର ହେବାରୁ ଟିକେ ବଞ୍ଚିପାରିବା। ଆଉ ଯେତେ ଯେଉଁ ଜିନିଷ ବି ସୋସିଆଲ ସାଇଟ୍ସ ହେଉଛି ସେଥିରେ ଆପଣ ପର୍ସନାଲ ଇନଫର୍ମେସନ ଦିଅନ୍ତୁ ନାହିଁ, ଯେତିକି ଆବଶ୍ୟକ ଅଛି ସେତିକି ଇନଫର୍ମେସନ ଦିଅନ୍ତୁ। ଆଉ ଯଦି କୌଣସି ପ୍ରକାର ଏସବୁ କରିଲା ପରେ ବି ଆପଣ ଅପରାଧର ଶିକାର ହେଇଯାଉଛନ୍ତି, ତାହେଲେ ଆପଣ ପୁଲିସର ସହାୟତା ନିଅନ୍ତୁ, ଯୋଉଟା 112 ନେଲେ ଆପଣ ପୁଲିସର ସହାୟତା ନେଇପାରିବେ, ନହେଲେ ଆପଣ ସାଇବର ଅପରାଧର ଯୋଉଟା ଅଛି କେବଳ ସାଇବର କ୍ରାଇମ ପାଇଁ ସାଇବର ହେଲ୍ପଲାଇନ 1930 ସେଥିରେ ଆପଣ ବି ମାନେ ଇନଷ୍ଟାଣ୍ଟଲି ଆପଣ ମାନେ ହେଲ୍ପ ଯାହା ଚାହିଁବେ ସାହାଯ୍ୟ ଆମେ କରିପାରିବୁ। ଆପଣଙ୍କର ଗୋଟେ ଆକାଉଣ୍ଟ ଟ୍ରାନ୍ଜାକ୍ସନ ହେଇଯାଇଛି ସେଇ ବିଜନେସ୍ ଟାଇମ୍ରେ, ଗୋଟେ ଆପଣ ଜାଣୁଛନ୍ତି ଏଇଟା ଗୋଟେ ଫ୍ରଡୁଲେଣ୍ଟ ଟ୍ରାନ୍ଜାକ୍ସନ ହେଇଗଲା, ଆପଣ ଇନଷୟାଣ୍ଟଲି ସେଇ ନମ୍ବରରେ ଫୋନ୍ କଲେ 1930 ଯୋଉଟା 24x7 ଆଭେଲେବୁଲ, ଆପଣ ସେଥିରେ ଫୋନ୍ କଲେ ଆପଣ ଇନଷ୍ଟାଣ୍ଟଲି ସେ ଟ୍ରାନ୍ଜାକ୍ସନଟାକୁ ବ୍ଲକ୍ କରିଦେଇପାରିବେ, ଯୋଉଟାକି ଆମେ ପର ମୁହୂର୍ତ୍ତରେ ପୁଲିସ ପାଖରେ ପହଞ୍ଚିଲେ ବି ସେ ଟ୍ରାନ୍ଜାକ୍ସନଟାକୁ ଆମେ ଆପଣଙ୍କ ନାଁରେ ପୁଣି ହେଲ୍ପ ଯୋଉଟା ହୋଲ୍ଡ ହେଇକି ଥିବ ସେଟା ଆପଣଙ୍କ ଆକାଉଣ୍ଟକୁ ବି ପୁଣି ରିଟର୍ନ ଆସିପାରିବ।
1: ଆଜ୍ଞା, ଏଇ ଯୋଉ ଆପଣ କହିଲେ ଯେ ସାଇବର କ୍ରାଇମକୁ ରୋକିବାରେ ଆପଣ ମାନେ ପୋଲିସର ଯୋଉ ଭୂମିକା ରହିଛି, ବେଳେବେଳେ ଏମିତି ବି ହୁଏ ଯେ ଜନସାଧାରଣ ସେ ସୁବିଧା ସୁଯୋଗ ପାଇବା ଠାରୁ ଟିକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଅନେକ ସମୟରେ ନିରାଶ ମଧ୍ୟ ହୁଅନ୍ତି।
0: ନାଇଁ, ଯୋଉଟା କହିଲେ ମ୍ୟାଡମ୍ ସେଟା ମଧ୍ୟ ସତ, ନିରାଶ ହୁଅନ୍ତିର ଅର୍ଥ ଏହା ହିଁ ମୁଁ କହିବି, ବେଳେବେଳେ ଆମକୁ ଯଦି କୌଣସି ପ୍ରକାର କ୍ଲୁ ନ ମିଳିପାରେ, ବର୍ତ୍ତମାନ ଗୋଟେ ପ୍ରକାର ଅପରାଧ ହେଉଛି ସେମାନେ ଆପଣଙ୍କୁ ଗୋଟେ ସ୍କାନର ପଠେଇ ଦେଉଛନ୍ତି ଯେ ଏଇ ସ୍କାନରରେ ଆପଣ ପଇସା ଭରନ୍ତୁ ବୋଲି, ଆପଣ ଯେତେବେଳେ ପର ମୁହୂର୍ତ୍ତରେ ପୁଲିସ ପାଖରେ ଅଭିଯୋଗ କରୁଛନ୍ତି, ଆମେ ପୁଲିସ ସେଟାକୁ ଭେରିଫାଏ କଲାବେଳେ ସ୍କାନର ସେଟା

0: କୌଣସି ପ୍ରକାର ମଲ୍ ହେଇଥିବ, ସପିଂର କିଛି ଗୋଟେ ସପିଂ ଦୋକାନର ସେ ଜିନିଷଟା ଥିବ, ଆପଣଙ୍କର ସେ ସାଇଟ୍ଟା ଥିବ, ଆପଣଙ୍କର ସ୍କାନର୍ଟା, ଯେତେବେଳେ ପୁଲିସ ସେଠି ପହଞ୍ଚିଯାଏ, ସେ ଅପରାଧୀ ବିଷୟରେ କିଛି କ୍ଲୁ ଜାଣିପାରେ ନାହିଁ, ସେଇ ଟ୍ରାଞ୍ଜାକ୍ସନ୍ଟା କିଏ କରିଛି, ଯଦି ଇନ୍ ପର୍ସନ୍ କନ୍ସର୍ନ ନିଜେ ନ କରିଛି, ସେ ଟ୍ରାଞ୍ଜାକ୍ସନ୍ଟା ଆମେ କରିଛୁ ଏବଂ ଦୋକାନକୁ କରିଛୁ, ଆକ୍ଚୁଆଲି ଅପରାଧ କରିଥିବା ଲୋକ ସମ୍ପୂର୍ଣ୍ଣ ଅଲଗା। ସେ ସମୟରେ କ'ଣ ହୁଏ, ଆମେ ଚାହିଁଲେ ବି ପୀଡ଼ିତକୁ କିଛି ସାହାଯ୍ୟ କରିପାରୁନା। ନର୍ମାଲ ସାଇବର ଅପରାଧ ଯୋଉଟା ହୁଏ, ସମସ୍ତଙ୍କର ଫାଇନାନ୍ସିଆଲ ଯୋଉ ଅସୁବିଧାଟା ହୁଏ, ସମସ୍ତେ ଚାହାନ୍ତି ପଇସାଟା ଆମ ପାଖକୁ ଫେରି ଆସୁ ସମୟ ସମୟରେ, ଯଦି ସେଟା ହୋଲ୍ଡ ନ ହେଇଥିବ। ଦେଖନ୍ତୁ, କିଛି ଦିନ ଆଗରୁ ଆପଣ ଗୋଟେ ଖବରକାଗଜରେ ବି ପଢ଼ିଥିବେ, ଗୋଟେ ମ୍ୟୁଲ ଆକାଉଣ୍ଟ, ମାନେ ଗଧା ଆକାଉଣ୍ଟ, ମିଡିଲ ପର୍ସନରେ ଯୋଉ ଲୋକ ରହୁଛି, ପୀଡ଼ିତା ଆଉ ଅପରାଧୀ ମଝିରେ ଯୋଉ ମିଡିଲ ପର୍ସନ, ସେ ଲୋକ ଜାଣିନି ଅପରାଧ କରୁଥିବା ଲୋକ କିଏ ଏବଂ ପୀଡ଼ିତା କିଏ, କିନ୍ତୁ ତାଙ୍କ ଆକାଉଣ୍ଟକୁ ପଇସା ଆସୁଛି, ସିଏ କିଛି ପଇସା ଲାଭ ପାଉଛନ୍ତି। ଫର ଏକ୍ସାମ୍ପଲ, ଆପଣଙ୍କର 5,000 ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଲା, ଯେଉଁଥିରେ ଅପରାଧୀ 4,500 ଟଙ୍କା ନେଇଗଲା, ତାଙ୍କୁ ମାତ୍ର 500 ଟଙ୍କା ଦେଲା, ସିଏ କିନ୍ତୁ ବିନା ପରିଶ୍ରମରେ 500 ଟଙ୍କା ପାଉଛନ୍ତି ବୋଲି ଭାବୁଛନ୍ତି ଯେ ସେଇଟା ତାଙ୍କର ବି ଗୋଟେ ବିଜନେସ ବା ତାଙ୍କୁ ବି ସେଇଟା ଲାଭ ହେଉଛି। କିନ୍ତୁ ଆମେ ସେଇଟା ଜାଣି ରଖିବା ଦରକାର ଯେ ଆମର ଆକାଉଣ୍ଟଟା ଯେହେତୁ ୟୁଜ୍ ହେଉଛି ସେଥିରେ ଅପରାଧୀ, ସେ ଯୋଉ ଅପରାଧ କ୍ରମରେ ଆମର ଆକାଉଣ୍ଟରେ ଯଦି ପୀଡ଼ିତ ସେଇ ଆକାଉଣ୍ଟକୁ ପଇସା ପଠାଉଛି, ଯଦି ସେ ଖାଲି ଅଭିଯୋଗ କରେ, ସିଏ ଅଭିଯୋଗ କରିବ ସେ ଆକାଉଣ୍ଟ ନାଁରେ, ଏବଂ ସେ ଆକାଉଣ୍ଟ ନାଁଟାରେ ଅପରାଧୀର କୌଣସି ପ୍ରକାର ଡିଟେଲ୍ସ ନଥିବ। ତେଣୁ ସମୟ ସମୟରେ କ'ଣ ହୁଏ, ସେ ପଇସାଟା ଯଦି ଅପରାଧୀର ଆକାଉଣ୍ଟକୁ ଟ୍ରାନ୍ସଫର ହେଇକି ଅଲରେଡି ପଳେଇ ଯାଇଥିବ, ସେ ପଇସାଟା ପୀଡ଼ିତା ଫେରିପାରନ୍ତିନି। ସେଇ ଜିନିଷଟାରେ ସେମାନେ ଭାବନ୍ତି ଯେ ପୁଲିସ ତରଫରୁ ଆମକୁ କିଛି ସହଯୋଗ ମିଳିପାରିଲାନି। କିନ୍ତୁ ଆମେ ସେଇଥିପାଇଁ ସାଇବର ସଚେତନତା ସରକାରଙ୍କ ତରଫରୁ ଆମେ ସବୁବେଳେ ଆମେ ଚେଷ୍ଟା କରୁଛୁ, ଏଇଟା ମାନେ ସ୍କୁଲ ପିଲା ହୁଅନ୍ତୁ, କଲେଜ ପିଲା ହୁଅନ୍ତୁ, ଗାଁ ଗାଁରେ ବି ଲୋକମାନେ ଯେହେତୁ ମୋବାଇଲ ୟୁଜ୍ କରୁଛନ୍ତି ଏବଂ ଟ୍ରାନ୍ଜାକ୍ସନ ପାଇଁ ବିଭିନ୍ନ ପ୍ରକାର ଆପ୍ସ ୟୁଜ୍ କରୁଛନ୍ତି, ଆମେ ସମସ୍ତଙ୍କୁ ସଚେତନ କରୁଛୁ। କାହିଁକି ନା ଏଇ ଜିନିଷଟା ଥରେ ଆମର ଟ୍ରାଞ୍ଜାକ୍ସନ ଅସୁବିଧା ହେଇଗଲା ପରେ, ଏଇଟା ଆକ୍ଚୁଆଲି ବହୁତ କମ୍ ଚାନ୍ସେସ୍ ରହୁଛି ଯଦି ଆମେ ତୁରନ୍ତ କୌଣସି ପଦକ୍ଷେପ ନ ନେଉଛେ, ଆପଣଙ୍କର ସାଇବର ସାହାଯ୍ୟ ନ ନେଉଛେ, ସେଟା କ'ଣ ହେଉଛି, ଆମକୁ ପରବର୍ତ୍ତୀ ମୁହୂର୍ତ୍ତରେ ଆମ ପାଇଁ କିଛି ହେଲ୍ପଫୁଲ୍ ହେଇପାରୁନି, ଯେଉଁଥିପାଇଁ ସାଧାରଣ ଲୋକଙ୍କ ମନରେ ରହୁଛି ଯେ ପୁଲିସ ଆମକୁ ସହଯୋଗ କରୁନାହିଁ। କିନ୍ତୁ ପ୍ରକୃତ କଥା ସେୟା ନୁହେଁ, ଏଇ ସହଯୋଗଟା ଏଇଥିପାଇଁ ଆପଣଙ୍କ ଡୋର୍ ଷ୍ଟେପ୍ ହେଇପାରିବ ବୋଲି ସାଇବର ହେଲ୍ପଲାଇନ୍ ହଉ କି 1930 ହେଲ୍ପଲାଇନ୍ ହଉ, ଏଇସବୁ ପାଇଁ କରାହେଇଛି। ଫର ଏକ୍ସାମ୍ପଲ, ଆପଣ ରାତିରେ ଗୋଟେ ଅସୁବିଧାଟା ହେଲା, ଆପଣ ସେତିକି ମାନେ କମ୍ଫର୍ଟେବୁଲ ଫିଲ୍ କରିବେନି, ମୁଁ ଯାଇକି ଥାନାରେ କହିବି, ଆପଣଙ୍କ ପାଖରେ ପହଞ୍ଚିବାର ବି ସେ କିଛି ଗୋଟେ ପ୍ରୋବ୍ଲେମ୍ ଥାଇପାରେ, ଅସୁବିଧା ଥାଇପାରେ, କିନ୍ତୁ ଆପଣ ଯଦି ଇନ୍ଷ୍ଟାଣ୍ଟଲି ଫୋନ୍ଟେ କରିଦେଉଛନ୍ତି, ଆପଣଙ୍କ ପଇସାଟା ବି ବ୍ଲକ୍ ହେଇପାରୁଛି।
1: ଆଜ୍ଞା,
0: ତେଣୁ ଆମେ ଯଦି ଜାଣିବା ତାହେଲେ ଆମେ ଜିଣିବା
1: ନିଶ୍ଚିତ ଭାବରେ। ଏଇ ତ ଗଲା ଆମର ପଇସା ପତ୍ର ଦେଣନେଣ କଥା, ଆଉ ଗୋଟେ କଥା, ଯେତେବେଳେ ଆମେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ଲାଟଫର୍ମରେ ରହୁଛୁ, ନିଜର ବ୍ୟକ୍ତିଗତ କିଛି ତଥ୍ୟ ଯେମିତିକି ଫଟୋ ହେଲା ବା ଗୋଟେ ଲେଖା ହେଲା, ନିଜ ମନର ଅନୁଭବର କଥା ହେଲା, ଯେତେବେଳେ ଆମେ ସୋସିଆଲ ମିଡ଼ିଆରେ ସେଠିକୁ ଲେଖୁଛୁ ବା ଉପସ୍ଥାପିତ କରୁଛୁ, ଦେଖାହଉଛି ସେଟା ସେଠାରୁ ଚୋରି ହେଇକିରି ଆଉ ଗୋଟେ ପ୍ଲାଟଫର୍ମରେ ଅନ୍ୟ ଭାବରେ ତାକୁ ଉପଯୋଗ କରାହଉଛି, ସେ ଯେଉଁ ବ୍ୟକ୍ତିଗତ ତଥ୍ୟ ଗୁଡ଼ିକ ଆମର ଅଲଗା ଭାବରେ ଉପସ୍ଥାପିତ ହେଉଛି ଅନ୍ୟମାନଙ୍କ ଦ୍ୱାରା, ଯାହାକୁ ଆମେ ଚୋରି ବୋଲି କହିପାରିବା, ସେଇଟାକୁ ଆମେ କେମିତି କ'ଣ ରୋକିପାରିବା ବା ସେ ସମ୍ପର୍କରେ ଆପଣ କ'ଣ ପରାମର୍ଶ ଦେବେ?
0: ନାଇଁ, ନିଶ୍ଚିନ୍ତ ଭାବେ ମ୍ୟାଡ଼ାମ୍, ଯେଉଁଟା କହିଲେ, ଯେଉଁଟା ଫଟୋ ହଉ ଆପଣଙ୍କର ଭିଡ଼ିଓ ହଉ, ଆଜିକା ସମାଜରେ ଯେଉଁ ଛୋଟ ଛୋଟ ପିଲାମାନେ ହୁଅନ୍ତୁ କିମ୍ବା ଭଲନରେବୁଲ ସେକ୍ସନ, ଆମର ଗୋଟେ ରହୁଛି, ଆମେ ଗୋଟେ ଫଟୋଟେ ଉଠେଇଲେ ଆଜି ଗୋଟେ ଅପଲୋଡ୍ କରିଦେବା, ସେଇଟା ସୋସିଆଲ ମିଡ଼ିଆରେ ଗୋଟେ କ୍ରେଜ୍ ବି ରହୁଛି, ସେଇଟା କେତେ ଆମର ଲାଇକ୍ ହେଉଛି, କେତେ କମେଣ୍ଟସ୍ ହେଉଛି, ଗୋଟେ ରହୁଛି ଆମ ଭିତରେ, କେତେ ଆମକୁ କ'ଣ ଫିଡ଼ବ୍ୟାକ୍ ମିଳୁଛି। କିନ୍ତୁ ମୋର ସମସ୍ତଙ୍କୁ ଅନୁରୋଧ ରହିବ, ଆମର ନିଜର ଯେଉଁଟା ପର୍ସନାଲ ଇନଫର୍ମେସନ ହଉ, ପର୍ସନାଲ ଫଟୋଜ୍ ହଉ, ଭିଡ଼ିଓ ହଉ, ଏସବୁ ସୋସିଆଲ ମିଡ଼ିଆରେ ଆମେ ଛାଡ଼ିବା କଥା ନୁହେଁ। ଯଦି ବି ଆମେ ସୋସିଆଲ ମିଡ଼ିଆରେ ଛାଡ଼ୁଛେ, ଆମେ ସେଟା ନିଜର ଖୁସି ପାଇଁ ଛାଡ଼ୁଛେ କି ଆମେ ସେଟା ପ୍ରୋଜେକ୍ଟ ହଉଛୁ ବୋଲି, ଆମର କିଛି ଲେଖା ଅଛି ଆମେ ଛାଡ଼ୁଛେ, କିନ୍ତୁ ଆମେ ସେଟାକୁ ସେତିକି ସୁରକ୍ଷିତ ବି ରଖିବା ଦରକାର।
1: ନିଶ୍ଚୟ,
0: ତା ପାଇଁ ପ୍ଲାଟଫର୍ମରେ ଯୋଉ ରୁଲ୍ସ ଗୁଡା ରହୁଛି ସେଥିରେ ଆମେ କ'ଣ କରୁଛେ, ଯଦି ଆମେ ସେତିକି ଲକିଂ ଫାସିଲିଟିଜ୍ ଆମର ଆକାଉଣ୍ଟସ୍ରେ ନ ରଖୁଛେ, ସେଟା ଆମ ପାଖରୁ ଟ୍ରାନ୍ସଫର୍ ହେଇପାରୁଛି, ଯେତେବେଳେ ସେଟା ଟ୍ରାନ୍ସଫର୍ ହେଇଯାଉଛି ସେତେବେଳେ ସେଟା ମିସ୍ୟୁଜ୍ ହେଉଛି। ତେଣୁ ଆମେ ତ ଆଉ ସେଇ ଜିନିଷଟା ଜାଣିପାରୁନୁ ଯେ ସେଟା ମିସ୍ୟୁଜ୍ ହବ ବୋଲି ଆମେ ଛାଡ଼ିବାନି, କିନ୍ତୁ ଆମେ ଯେତେବେଳେ ଛାଡ଼ୁଛେ ଆମେ ତା ପାଇଁ ସେତିକି ପଦକ୍ଷେପ ନବା, ଆମର ଆକାଉଣ୍ଟ ପ୍ରୋଫାଇଲ୍ ସେତିକି ଲକ୍ କରିବା, ଯେତିକି ଇନଫର୍ମେସନ ଦରକାର ଅଛି ସେତିକି ଦବା ସର୍ଟନ୍ ଇନଫର୍ମେସନ, ଏବଂ ଯଦି ଆମକୁ ଗୋଟେ ଫ୍ରେଣ୍ଡ ରିକ୍ୱେଷ୍ଟ ଆସୁଛି କିଏ ଫଲୋ କରୁଛି, ଆମେ ଯେ ବଢ଼େଇବା ପାଇଁ ଆମର ନିଜର ଫ୍ରେଣ୍ଡ ସର୍କଲ ବଢ଼େଇବା ପାଇଁ ଏତିକି ଫ୍ରେଣ୍ଡସ୍ ଅଛନ୍ତି, ଏତିକି ମ୍ୟୁଚୁଆଲ ଫ୍ରେଣ୍ଡସ୍ ଅଛନ୍ତି, ଆପଣ ତାର ଜେନୁଇନ୍ନେସ୍ ସବୁବେଳେ ଭେରିଫାଇ କରିବା।
1: ନିଶ୍ଚିତ,
0: ଆମେ ଯଦି ଜେନୁଇନ୍ନେସ୍ ଭେରିଫାଇ ନ କରିବା ଆମେ ଜାଣି ବି ପାରିବାନି। ଦେଖନ୍ତୁ, ବେଳେବେଳେ କ'ଣ ହୁଏ, କିଛି କିଛି ଯେଉଁମାନେ ସୋସାଇଟିରେ ସମାଜରେ ଅଛନ୍ତି, ବଡ଼ ବଡ଼ ପଦରେ ଅଛନ୍ତି, ସେମାନଙ୍କର ଫଟୋଟା ନେଇକି ମିସ୍ୟୁଜ୍ କରିବାର ବେଶୀ ଚାନ୍ସେସ୍ ଥାଏ। ଗୋଟେ ପୋଲିସର ଫଟୋ ଦେଇଦେଲେ ଲୋଗରେ, ରଖିଦେଲେ ପ୍ରୋଫାଇଲରେ ପୋଲିସର ଫଟୋଟେ, ସେମାନେ ଆପଣଙ୍କୁ ଧମକେଇଲେ, ମାନେ ପ୍ରଥମେ ଫ୍ରେଣ୍ଡସ୍ରୁ ଆରମ୍ଭ କରିବେ, ତାପରେ ଆମେ ଆପଣଙ୍କୁ ବର୍ତ୍ତମାନ ଆପଣଙ୍କର ଗୋଟେ ସାଇବର ଅପରାଧରେ ଗୋଟେ ଡିଜିଟାଲ ଆରେଷ୍ଟ ଆସୁଛି। ମୁଁ ସମସ୍ତଙ୍କୁ କହିରଖିବି, ଡିଜିଟାଲ ଆରେଷ୍ଟ ବୋଲି କୌଣସି ପ୍ରକାର ଗୋଟେ ସେମିତି

0: ୱାର୍ଡ ନାହିଁ।
1: ହଁ
0: ସବୁବେଳେ ଆପଣଙ୍କୁ ଯଦି ଆରେଷ୍ଟ କରିବାର ଅଛି, ପୋଲିସ ଆରେଷ୍ଟ କରିବ, ଆପଣଙ୍କ ପାଖରେ ପହଞ୍ଚିବ, ଆପଣଙ୍କୁ ଆରେଷ୍ଟ କରିବାର କାରଣ ବୁଝେଇବ, ସେଟା ଆପଣଙ୍କର ରାଇଟ୍ସ, ଅଧିକାର ଆପଣଙ୍କର। ଆପଣଙ୍କୁ ଜଣେ କାହିଁକି ପୋଲିସ ଆପଣଙ୍କୁ ଆରେଷ୍ଟ କରିବ ଆପଣ ସେଇଟା ବୁଝିପାରିବେ। ଆପଣ ଆପଣଙ୍କର ଆଡଭୋକେଟକୁ ସାଙ୍ଗରେ ନେଇପାରିବେ, ଆପଣଙ୍କର ପରିବାର ଲୋକଙ୍କୁ ସେଥିପାଇଁ ଇଣ୍ଟିମେସନ୍ ଦିଆହେବ,
1: ଆଜ୍ଞା
0: ବହୁତ କିଛି ତା ଭିତରେ ଅଛି ଆଇନଗତ ବ୍ୟବସ୍ଥା। କିନ୍ତୁ ଜଣକୁ ଯଦି ଆମେ ଫୋନରେ କହୁଛେ ଆପଣଙ୍କୁ ଡିଜିଟାଲ ଆରେଷ୍ଟ କରିଦିଆଗଲା, ନର୍ମାଲି ସେମାନଙ୍କର ଏଇଟା ଥାଏ ଯେ ଆପଣଙ୍କର କିଛି ପାର୍ସଲ ଆସୁଥିଲା, ସେ ପାର୍ସଲ ଚେକ୍ କଲାବେଳକୁ ସେଥିରେ ଡ୍ରଗ୍ସ ଆସିଲା, ଯେଉଁଥିରେ କି ଆପଣ ଡିଜିଟାଲ ଆରେଷ୍ଟ ହେଇସାରିଛନ୍ତି, ଆପଣ ଏତିକି ଟଙ୍କା ପେମେଣ୍ଟ କରନ୍ତୁ, ନହେଲେ ଆପଣ ଅସୁବିଧାରେ ପଡ଼ିବେ। ଆମେ କ'ଣ କରୁଛେ, ଆମେ ହଠାତ୍ ଭୟଭୀତ ହେଇଯାଉଛେ,
1: ଆଜ୍ଞା
0: ଭୟଭୀତ ହେଇକି ଆଉ କୌଣସି ଜିନିଷ ଆମେ କାହାକୁ ସେୟାର ନ କରି, କାଳେ ଇନଫର୍ମେସନଟା ହେଲେ ମୋର ଗୋଟେ ରେପୁଟେସନଟା ଖରାପ ହେଇଯିବ। ଏସବୁ ଜିନିଷ କରିବା ପୂର୍ବରୁ ଅପରାଧୀମାନେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଚେକ୍ କରୁଛନ୍ତି, ସେମାନେ ଗୋଟେ ସାଧାରଣ ଲୋକ।

0: ଅପରାଧୀ ମାନେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଚେକ୍ କରୁଛନ୍ତି, ସେମାନେ ଗୋଟେ ସାଧାରଣ ଲୋକକୁ ଏଇ ଜିନିଷରେ ପକାଇଲେ ତାକୁ କିଛି ଫରକ ପଡ଼ିବନି। କିନ୍ତୁ ଜଣେ ଯଦି ସେତିକି ଗୋଟେ ଇମ୍ପୋର୍ଟାଣ୍ଟ ପୋଷ୍ଟରେ ଅଛନ୍ତି, କିଛି ଜାଣିଛନ୍ତି, ତାଙ୍କର କିଛି ରେପୁଟେସନ, ବୃଦ୍ଧ ଲୋକ ଜଣେ ବି ହେଲେ, ନର୍ମାଲି ଆମେ ବି ସେଇଟା ବି ଦେଖିଛୁ, ଯୋଉ ରିଟାୟାରମେଣ୍ଟ କରିଥିବା ଲୋକ, ବୃଦ୍ଧ ଲୋକ, ସେମାନେ ହଠାତ୍ ଭୟଭୀତ ହେଇଯାଉଛନ୍ତି। ସେମାନେ ଯେହେତୁ ସେମାନେ ଗୋଟେ ସଟନ୍ ଏଜ୍ରେ ପହଞ୍ଚି ଯାଉଛନ୍ତି, ସେମାନେ ଭାବୁଛନ୍ତି ମୁଁ ଏଇଟା ଆମର ପ୍ରେଷ୍ଟିଜ୍ଟା ହାମ୍ପର ହବ, ଆମକୁ କ'ଣ ଏମିତି ଆମ ନାଁରେ ଗୋଟେ ଆସିଛି। ସେମାନେ ଆପଣଙ୍କର ଡାଟା ଏମିତି କିଛି ଡାଟା ରଖିଦେଇଥିବେ, ଆପଣ ବି ବିଲିଭ୍ କରିବେ ଯେ ନିଶ୍ଚିନ୍ତ ଏଇଟା ହେଇଥିବ ବୋଲି। କାହିଁକି ନା ସେମାନେ ଆପଣଙ୍କର ଆଧାର ନମ୍ବର କହିବେ, ପାନ୍ ନମ୍ବର କହିବେ, ଆପଣଙ୍କର ମାନେ ଫ୍ୟାମିଲି ଡିଟେଲ୍ସ କହିବେ, ଯୋଉ ଜିନିଷ ଗୁଡା ଆପଣଙ୍କର ସୋସିଆଲ ସାଇଟ୍ରୁ ସେମାନେ ଚୋରି କରିକି ନେଉଛନ୍ତି, ନହେଲେ ସେମାନେ ଜାଣୁଛନ୍ତି କି। ତାପରେ ସେମାନେ ଆପଣଙ୍କୁ ହିପ୍ନୋଟାଇଜ୍ କରିକି ଆପଣଙ୍କୁ ଏମିତି କରିବେ, ଆପଣ ତା ଭିତରେ 4-5 ଦିନ ହେଇଯାଇଥିବ, ଆପଣଙ୍କର ସେଭିଙ୍ଗ ହେଇଥିବ, ଯାହା ମନି ଆପଣ ଆଣିଲେ, ମନି ଟ୍ରାନ୍ଜାକ୍ସନ୍ କଲେ। କିନ୍ତୁ ଆପଣ ସବୁବେଳେ ଭାବନ୍ତୁ ଯେକୌଣସି ଅସୁବିଧା ହଉଛି, ପୁଲିସ ସବୁବେଳେ ଆପଣଙ୍କ ସହିତ ଅଛି। ସେ ସାଇବର ଅପରାଧ ହଉ, ଯେକୌଣସି ପ୍ରକାର ଅପରାଧର ଆପଣ ଶିକାର ହଉଛନ୍ତି, ଯଦି ଆପଣ ସେତେବେଳେ ପୁଲିସର ସହଯୋଗ ନେବେ, ଆପଣଙ୍କୁ ସବୁବେଳେ ପୁଲିସ ପାଖକୁ ଯିବାର ଆବଶ୍ୟକତା ନାହିଁ। ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସୁବିଧା ହେଲାଣି, ମହିଳା ଓ ଶିଶୁଙ୍କ ପାଇଁ ତ ଆହୁରି ସୁବିଧା ଅଛି, ଆମେ ସେମାନଙ୍କ ପାଖରେ ଯାଇକି ପହଞ୍ଚୁଛୁ। ଯଦି ତାଙ୍କୁ କିଛି ଅସୁବିଧା ହଉଛି, ଆମ ପାଖକୁ ଖବର ଆସୁଛି, ସେମାନେ ଆସିବା ପାଇଁ ଚାହୁଁନାହାନ୍ତି, ତାଙ୍କୁ ଅସୁବିଧା ଅଛି, ପୁଲିସ ନିଜେ ଯାଇକି ତାଙ୍କ ପାଖରେ ପହଞ୍ଚୁଛି। ଆଉ ସମସ୍ତଙ୍କର ସେ ମହିଳା ଓ ଶିଶୁଙ୍କର ସେମାନଙ୍କର ଯୋଉ ଆଇଡେଣ୍ଟିଟି ବି, ତାଙ୍କର ପରିଚୟଟା ବି ଆମେ ଗୋପନ ରଖୁଛୁ, ସେଇଟା ବି ସମସ୍ତଙ୍କୁ ଜଣେଇବା ଦରକାର ନାହିଁ। ତେଣୁ ଆମେ ଯଦି ଆଇନର ବ୍ୟବସ୍ଥାଟାକୁ ଜାଣିପାରିବା, ସବୁଥିରେ ଆମେ ନିଜେ ନିଜେ ସତର୍କ ରହିପାରିବା, ତାହେଲେ ଅପରାଧରୁ ଆମେ ବଞ୍ଚିପାରିବା।
1: ବହୁତ ସୁନ୍ଦର ଭାବରେ ଆପଣ ସାଇବର ଅପରାଧକୁ କେମିତି ରୋକିପାରିବା ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଭାବୁଛୁ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ଭଉଣୀମାନେ ମଧ୍ୟ ଆକୁ ମନେ ରଖିବେ ଆଉ ଉଚିତ ସମୟରେ କାମରେ ଲଗେଇବେ। ଆପଣ ଜଣେ ଦକ୍ଷ ପୋଲିସ ଅଫିସର ଭାବରେ ଏତେ ଗୁଡ଼ିଏ ବର୍ଷ କାମ କରି ଆସିଲେଣି, ଏଇ ଯୋଉ କ୍ଷେତ୍ରକୁ ଆପଣ ଜଣେ ମହିଳା ଭାବରେ ଯେତେବେଳେ କାମ କରିବାକୁ ଆସିଥିଲେ, ସମୟକ୍ରମେ ଏଇ ଘଟଣା ଘଟିଥିଲା ନା ଆପଣ ନିଜେ ପ୍ରଥମରୁ ହିଁ ନିଶ୍ଚିତ ଥିଲେ ଯେ ପୋଲିସ ବିଭାଗରେ କାମ କରିବେ ବୋଲି?
0: ଭଲ ପ୍ରଶ୍ନଟେ ମ୍ୟାଡମ୍ ପଚାରିଲେ। ମୁଁ କେବେ ବି ଭାବିନଥିଲି ମୁଁ ପୋଲିସରେ ଚାକିରି କରିବି ବୋଲି। ମୋର ମା ଟିଚର ଥିଲେ, ମୋର ବାପା ମେଡିକାଲ ଡିପାର୍ଟମେଣ୍ଟରେ ଚାକିରି କରୁଥିଲେ, କିନ୍ତୁ ମୁଁ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁବେଳେ ଚେଷ୍ଟା କରୁଥିଲି। ମା ମୋର ଇନ୍ସପିରେସନ୍ ଥିଲେ, ମୁଁ ଗୋଟେ ଆତ୍ମନିର୍ଭରଶୀଳ ମହିଳା ହେବାକୁ ସବୁବେଳେ ଚେଷ୍ଟା କରୁଥିଲି, ସମୟକ୍ରମେ ପୋଲିସରେ ଚାକିରି କରିଗଲି।
1: ଏଇ ଯୋଉ କାମରେ ଆପଣଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଆହ୍ୱାନଟି କ'ଣ ବୋଲି ଯଦି ପଚାରିବା କ'ଣ କହିବେ?
0: ସବୁବେଳେ ସମୟାନୁବର୍ତ୍ତିତାଟା ସବୁବେଳେ ଚ୍ୟାଲେଞ୍ଜ ରହିବ। ଯେହେତୁ ଆମର 24 ଘଣ୍ଟାର ଚାକିରି ଅଛି, ଆମେ ସବୁବେଳେ ସମୟାନୁବର୍ତ୍ତିତା ଯଦି ହେଇପାରିବା, ଯୋଉ ସମୟରେ ଯୋଉଠି ବା କରିବା କଥା ଏବଂ ଆମ ପାଖରେ ଯେତିକି ଆଭେଲେବୁଲ ରିସୋର୍ସେସ୍ ଅଛି, ତାକୁ ନେଇକି ଆମେ ଆମର ଚ୍ୟାଲେଞ୍ଜଟାକୁ କମ୍ପ୍ଲିଟ୍ କରିବାର ଅଛି, ସେଇଟା ଯଦି ଆମେ କରିପାରିବା, ନିଶ୍ଚିନ୍ତ ଭାବେ ଆମେ ସକ୍ସେସଫୁଲ ହେଇପାରିବା।
1: ଏଇ ପୋଲିସ ବିଭାଗରେ ଯୋଗ ଦେବାକୁ ଇଚ୍ଛୁକ ଯୋଉ ଝିଅମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ମୁଁ ତ କହିବି ୟୁ ଆର୍ ମୋଷ୍ଟ ୱେଲକମ୍। ଆପଣଙ୍କୁ ବହୁତ ମାନେ ମୁଁ ଇନସ୍ପାୟାର କରିବି ଯେ ଆପଣ ଆସନ୍ତୁ ବୋଲି, କାହିଁକି ନା ମହିଳା ଆଉ ଶିଶୁଙ୍କ ପ୍ରତି ଯେଉଁ ପ୍ରକାର ସମାଜରେ ଆମର ଅପରାଧ ବଢି ଚାଲିଛି, ଆମେ ଯଦି ନିଜେ ମୁଖ୍ୟ ସ୍ରୋତରେ ସାମିଲ ହେଇଯିବା, ନିଶ୍ଚିତ ଭାବେ ଏ ଅପରାଧକୁ କମାଇ ପାରିବା ଏବଂ ଆମର ସମାଜରେ ଗୋଟେ ରିଭଲ୍ୟୁସନାରୀ ଜିନିଷଟା ମଧ୍ୟ ଆସିପାରିବ।
1: ଜଣେ ମହିଳା ପୋଲିସ ଅଧିକାରୀ ଭାବରେ କଠୋରତା ଆଉ ମାନବିକତା ଏଇ ଦୁଇଟି ଭିତରେ କେମିତି ସନ୍ତୁଳନ ରଖିଥାନ୍ତି ବା ରଖିବା ଆବଶ୍ୟକ ବୋଲି ମନେ କରନ୍ତି?
0: ଠିକ୍ ନଡ଼ିଆ ପରି ବାହାରୁ କଠିନ ଭିତରୁ ଖୁବ୍ ସୁନ୍ଦର।
1: ଆଜ୍ଞା।
0: ତେଣୁ ସମୟ ସମୟରେ ଆମକୁ କଠୋର ହେବାକୁ ପଡେ, କିନ୍ତୁ ମାନବିକତା କେବେ ଭୁଲିଯିବା କଥା ନୁହେଁ, ଏଇଟା ମୁଁ ନିଶ୍ଚିନ୍ତ ଭାବେ କହିବି। ପୋଲିସ ଅଧିକାରୀ ହେଲେ ମଧ୍ୟ, କଠୋରତା ଥିଲେ ମଧ୍ୟ, ଭିତରେ ନିଶ୍ଚିନ୍ତ ଭାବେ ମାନବିକତା ଅଛି ଆଉ ରହିବ ମଧ୍ୟ।
1: ଆଜ୍ଞା। ଆପଣଙ୍କ କ୍ୟାରିୟରରେ ଏମିତି କୌଣସି ଗୋଟିଏ ଘଟଣା ମନେ ଅଛି କି ଯାହା ଆପଣ ଆମ ସହିତ ବାଣ୍ଟିବାକୁ ଚାହିଁବେ?
0: ମୋର ଗୋଟେ ମନେ ପଡ଼ୁଛି, 2017 ମୁଁ ଗୋଟେ ଥାନାରେ ଚାକିରି କରୁଥିଲି, ଗୋଟେ ରାତିରେ ଆମେ ଆରେଷ୍ଟ କରିବା ପାଇଁ ଯାଇଥିଲୁ, ସେ ଆସାମୀଟା ଭୟରେ ଦୁଇତାଲା ଛାତ ଉପରୁ ଡେଇଁ ପଡ଼ିଥିଲା।
1: ଆଚ୍ଛା।
0: ତ ସେଥିରେ ମୋତେ ଆକ୍ଚୁଆଲି ବହୁତ ନିଜକୁ ବି କଷ୍ଟ ହେଇଥିଲା, କାହିଁକିନା ଦେଖନ୍ତୁ ଗୋଟେ ଅପରାଧ କରିଛି ସେ ଠିକ ଅଛି, ଆଇନଗତ କାର୍ଯ୍ୟାନୁଷ୍ଠାନ ତା ଉପରେ ନିଆଯିବ, କିନ୍ତୁ ଯେ ଗୋଟେ ଲାଇଫ ରିସ୍କ ହେଲା ଭଳିଆ କାମ ସେ ମାନେ ଡେଇଁ ପଡ଼ିଲା, ଯେତେବେଳେ ମୁଁ ମଧ୍ୟ ଟିକେ ପ୍ୟାନିକ ବି ଭୟଭୀତ ବି ହେଇ ପଡ଼ିଥିଲି ଏବଂ ତାକୁ ମଧ୍ୟ ତୁରନ୍ତ ହସ୍ପିଟାଲ ନେଇଯାଇଥିଲା, ଯାହା ସମ ହାତ ଭାଙ୍ଗିଥିଲା, ବାକି ସେ ସୁସ୍ଥ ହେଇଯାଇଥିଲା। ସେ ଘଟଣାଟି ମୋତେ ଆଜି ବି ଭାବିଲେ କାହିଁକି ଜାଣି ସେ ସମୟଟା ଟିକେ କଷ୍ଟ ହୁଏ।
1: ଆଜ୍ଞା। ଡ୍ୟୁଟି ଆଉ ବ୍ୟକ୍ତିଗତ ଜୀବନ ଏଇ ଦୁଇଟି ମଧ୍ୟରେ କେମିତି ସନ୍ତୁଳନ ରଖନ୍ତି?
0: ବହୁତ କଷ୍ଟ, କିନ୍ତୁ ତା ଭିତରେ ଆମେ ପରିବାରକୁ କେମିତି ସମୟ ଦେଇପାରିବୁ ଏବଂ ଆମେ ଯୋଉ ପ୍ରଫେସନରେ ଅଛୁ ତାକୁ କେମିତି ଦେଇପାରିବୁ, ତା ଭିତରେ ସନ୍ତୁଳନ ରକ୍ଷା କରି କାମ କରିବାକୁ ପଡିବ। କୋଉ ସମୟରେ ଆମକୁ କ'ଣ କରିବାକୁ ପଡିବ, ପରିବାରକୁ ସମୟ ଦେବା ସହିତ ମଧ୍ୟ 24 ଘଣ୍ଟା ଚାକିରି ଅଛି, ତା ଭିତରେ ମଧ୍ୟ ନିଜର ଯଦି କର୍ତ୍ତବ୍ୟ ଠିକ୍ସେ ସମ୍ପାଦନ କରିପାରିବା, କିଛି ଅସୁବିଧା ହେବନି। ନିଜକୁ ସେତିକି ଆମକୁ ଚ୍ୟାଲେଞ୍ଜ କରିକି କାମ କରିବାକୁ ପଡିବ। ବି ଟ୍ରୁ ଟୁ ୟୋର୍ ସେଲ୍ଫ ଆଣ୍ଡ ବି ଲୟାଲ୍ ଟୁ।

0: ପ୍ରଫେସନ୍
1: ଆଜ୍ଞା, ଆପଣ ଏଇଠିକ ଆଗରୁ ମହିଳା ଏବଂ ଝିଅମାନଙ୍କ ପ୍ରତି ଘଟୁଥିବା ଅପରାଧ ସମ୍ପର୍କରେ କହୁଥିଲେ, ଆପଣ ଆଜି ଆମ ସହିତ ଅଛନ୍ତି। ଆପଣଙ୍କଠାରୁ ଗୋଟେ ପ୍ରଶ୍ନ ମୁଁ ବ୍ୟକ୍ତିଗତ ଭାବରେ ଏବଂ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ସାମୂହିକ ଭାବରେ ଜାଣିବାକୁ ଚାହିଁବି ଯେ ଜଣେ ଝିଅ ବା ମହିଳା ନିଜର ବ୍ୟକ୍ତିଗତ କାମ କାରଣରୁ ଯଦି ରାତିରେ ତାଙ୍କୁ ଏକୁଟିଆ ଯାତ୍ରା କରିବାକୁ ପଡ଼ୁଛି, ସେତେବେଳେ ସେ ନିଜର ସୁରକ୍ଷା କେମିତି ରଖିପାରିବେ ବୋଲି ଆପଣ କହିବେ?
0: ଦେଖନ୍ତୁ, ରାତିରେ ଯଦି ଆପଣଙ୍କୁ ଯିବାକୁ ପଡ଼ୁଛି, ଆପଣ ନିଜର ଗନ୍ତବ୍ୟ ସ୍ଥଳ ଏବଂ ଯେଉଁଥିରେ ଯାଉଛନ୍ତି ଆପଣଙ୍କ ଯାନବାହନ ଯାହା ଆପଣଙ୍କର ରହୁଛି ସମ୍ପୂର୍ଣ୍ଣ ଭାବେ ଆପଣଙ୍କର ତାର ଡିଟେଲ୍ସ ପରିବାର ସହିତ ସେୟାର କରନ୍ତୁ, ତାକି କୌଣସି ପ୍ରକାର ଅସୁବିଧା ହେଲେ ସେମାନେ ଆପଣଙ୍କ ପାଖରେ ଇନ୍ଷ୍ଟାଣ୍ଟଲି ପହଞ୍ଚି ପାରିବେ। ଏବଂ ଆପଣଙ୍କୁ ଯଦି କିଛି ରାସ୍ତାରେ ବି ଅସୁବିଧା ହେଉଛି, ଆପଣ ମହିଳା ହେଲ୍ପଲାଇନ୍ ହେଉ, ପୁଲିସ ହେଲ୍ପଲାଇନ୍ ହେଉ, ଇମିଡିଏଟଲି ଆପଣ ତାର ସାହାଯ୍ୟ ନିଅନ୍ତୁ। ଆଉ ସମସ୍ତଙ୍କୁ ମୁଁ ମଧ୍ୟ ସଜେସନ୍ ଦେବି ଯେଉଁ ଆପ୍ ସାଥି ଡାଉନଲୋଡ୍ କରିବା ପାଇଁ, ସେମାନେ ମଧ୍ୟ ସେ ସାଥି ଆପ୍ଟା ବି ଡାଉନଲୋଡ୍ କରିକି ରଖିପାରିବେ ନିଜ ମୋବାଇଲରେ। ଆଉ ସବୁବେଳେ ନିଜେ ସତର୍କ ରୁହନ୍ତୁ ଏବଂ ଯଦି ମାନେ ଆମେ ସତର୍କ ରହିପାରିବା ତାହେଲେ ଆମର କିଛି ଅସୁବିଧା ହେବନି। ବର୍ତ୍ତମାନ ଆମର ନାରୀମାନେ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି, ରାତିରେ ଦିନରେ ଆମେ ଅଫିସ ଯିବାକୁ ପଡ଼ୁଛି। ଆପଣ ନିଜେ ଯାଆନ୍ତୁ ଏବଂ ନିଜର କାମ କରନ୍ତୁ, କିନ୍ତୁ ତା ସହିତ ସତର୍କତା ଅବଲମ୍ବନ କରନ୍ତୁ, କିଛି ଅସୁବିଧା ହେବ ନାହିଁ।
1: ସବୁ ଦିଗରୁ ସଚେତନ ରୁହନ୍ତୁ ଆଉ ସତର୍କ ରୁହନ୍ତୁ, ନିଶ୍ଚିତ ଅସୁବିଧା ହବନି। ଆଜ୍ଞା, ଆପଣ ତ ଗୋଟେ ଗୁରୁତ୍ୱପୂର୍ଣ୍ଣ ଚାକିରିରେ ଅଛନ୍ତି, କାମରେ ଅଛନ୍ତି, ଦାୟିତ୍ୱ ଆପଣଙ୍କର ବହୁତ। ତେବେ ତା ବ୍ୟତିରେକ ଆଉ ସବୁ କଣ ରୁଚି ଆଗ୍ରହ କିଛି ଅଛି କି?
0: ମୋତେ ଗୀତ ଶୁଣିବା ପାଇଁ ଭଲ ଲାଗେ।
1: ଆଜ୍ଞା,
0: ଆଉ ଲେଖାଲେଖି ମଧ୍ୟ ମୁଁ କରେ, ଯଦି ସମୟ ପାଏନି, ଯେତେ କମ୍ ସମୟ ପାଇଲେ ମଧ୍ୟ ମଝିରେ ମଝିରେ ଲେଖାଲେଖି ବି କରେ।
1: ଦେଖନ୍ତୁ, ଆପଣ ଜଣେ ଦକ୍ଷ ପୋଲିସ ଅଫିସର, ତା ସହିତ ଜଣେ ଅନୁଭୂତି ସମ୍ପନ୍ନ ଭଦ୍ରମହିଳା ମଧ୍ୟ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଛନ୍ତି। ଆମକୁ ଆଜି ସାଇବର ଅପରାଧ ଆଉ ଅନ୍ୟାନ୍ୟ ଅସୁବିଧା ଯେଉଁ ରହିଛି, ଆମେ ସମ୍ମୁଖୀନ ହେଉଛୁ ସାଧାରଣତଃ, ତାର କେମିତି ସମାଧାନ କରିପାରିବା, ତାକୁ କେମିତି ସମ୍ମୁଖୀନ ହୋଇପାରିବା, ସେ ସମ୍ପର୍କରେ ଅନେକ କିଛି କହିଲେ। ତେବେ ଶେଷରେ ଆଜି ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ନିଜ ଅନୁଭୂତିରୁ କ'ଣ ଦ୍ୱିପଦ କହିବାକୁ ଚାହିଁବେ?
0: ସମସ୍ତଙ୍କୁ ମୁଁ ଗୋଟେ କଥା କହିବି ଯେ ଆମେ ଯଦି ନିଜର ସମ୍ମାନ ପାଇଁ ନିଜେ ଲଢ଼ି ପାରିବା, ଆଗକୁ ଆସିପାରିବା, ଆମକୁ କୌଣସି ପ୍ରକାର ବାଧା ବିଘ୍ନ ଆସିବ ନାହିଁ, ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ଆମେ ସମସ୍ତେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି। ଯଦି କିଛି ହିଣ୍ଡ୍ରାନ୍ସେସ୍ ବି ଆସୁଛି, ଅସୁବିଧା ହେଉଛି, ସେଥିପାଇଁ ଆମେ ଅଟକି ଯିବା କଥା ନୁହେଁ। ଆମେ ସବୁବେଳେ ଯଦି ଆମର ଡେଷ୍ଟିନେସନ୍ଟାକୁ ଆମେ ଭାବିବା ଯେ ଆମେ ନିଶ୍ଚିନ୍ତ ପହଞ୍ଚିବାର ଅଛି, ଯେତେ ଘାତ ପ୍ରତିଘାତ ଆସିଲେ ମଧ୍ୟ ଆମେ ପହଞ୍ଚିପାରିବା। ତେଣୁ ନିଜକୁ କେବେ ଦୁର୍ବଳ ଭାବନ୍ତୁ ନାହିଁ। ତେଣୁ ଆମେ ସବୁବେଳେ ଭାବିବା ଯେ ନିଜେ ଆମେ ସେତିକି ଏଫିସିଏଣ୍ଟ ଅଛୁ, ଆମେ ନିଜ ପାଇଁ ସବୁ କରିପାରିବୁ, ନିଜ ପାଇଁ ଲଢ଼ି ପାରିବୁ, ନିଜକୁ ନିଶ୍ଚିତ ଭାବେ ସମାଜରେ ପ୍ରତିପାଦନ କରିପାରିବୁ।
1: ବହୁତ ସୁନ୍ଦର କଥା। ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।

ଭଉଣୀ, ସୁରକ୍ଷା ଏମିତି ଏକ ବିଷୟ ଯାହାକୁ କେବଳ ଶବ୍ଦରେ କହିଦେଲେ ହୁଏ ନା, ବରଂ ଏଥିପାଇଁ ନିଜକୁ ପ୍ରଥମେ ସଚେତନ କରିବାକୁ ପଡ଼ିବ, ନିଜର ଅନୁଭବ ଚିନ୍ତାଧାରାକୁ ଆହୁରି ତୀକ୍ଷ୍ଣ ସତର୍କ କରିବାକୁ ହେବ, ଯାହାଫଳରେ ଆମେ ନିଜର ସୁରକ୍ଷା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା। ଭାବୁଛୁ ଆମର ଆଜିର କାର୍ଯ୍ୟକ୍ରମରେ ପ୍ରଚାର କରାଯାଇଥିବା ଆଲୋଚନାରୁ ଆପଣ ଅନେକ କିଛି ଜାଣିବାକୁ ପାଇଥିବେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଏ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆମେ ପୁଣି ଆସିବୁ ଆଉ ଜଣେ ନୂଆ ଅତିଥି ଆଉ ତାଙ୍କର ଅନୁଭୂତି ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମ୍ର 2 ଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ଭାରତ ଓ ବ୍ରାଜିଲ ମଧ୍ୟରେ ଟେଲି ଯୋଗାଯୋଗ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟେଲି ଯୋଗାଯୋଗ ବିଭାଗ କହିଛି, ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଫଳରେ ଡିଜିଟାଲ ଦୃଷ୍ଟିକୋଣ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ତଥା ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ। ପୁଣେଠାରେ ଅନୁଷ୍ଠିତ ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବ୍ରାଜିଲ ପ୍ରତିପକ୍ଷ ଫ୍ରେଡେରିକୋ ଡି ସିକ୍ୟୁରୋ ଫିଲୋ କହିଛନ୍ତି, ଏହି ଚୁକ୍ତିନାମା ଫଳରେ ଦୁଇ ଦେଶ ମଧ୍ୟରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କ ପୋଷ୍ଟରେ କହିଛନ୍ତି, ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ, ସାଇବର ନିରାପତ୍ତା, ଡିଜିଟାଲ ଭିତ୍ତିଭୂମି, ନୂତନ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ସୃଜନଶୀଳତା ବୃଦ୍ଧି ଦିଗରେ ସହାୟକ ହେବ। ସେ କହିଛନ୍ତି, ଏହି ଚୁକ୍ତିନାମା ଭାରତ ଓ ବ୍ରାଜିଲ ମଧ୍ୟରେ ନିରାପତ୍ତା ଏବଂ ଭବିଷ୍ୟତ ଡିଜିଟାଲ ସମାବେଶୀ କ୍ଷେତ୍ରରେ ଏକ ନୂତନ ସୁଯୋଗ ସୃଷ୍ଟି କରିବ। ନ୍ୟାୟିକ ସେବାରେ ଯୋଗଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ ଆଇନ ଡିଗ୍ରୀଧାରୀ ସ୍ନାତକମାନେ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍ କରିଥିବା ଆବଶ୍ୟକ। ଆଜି ସୁପ୍ରିମକୋର୍ଟ 2025 ମଇ ମାସରେ ଦେଇଥିବା ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଦ୍ଦେଶରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସ୍ନାତକମାନଙ୍କ ପାଇଁ 3 ବର୍ଷର ପ୍ରାକ୍ଟିସ୍ ବାଧ୍ୟତାମୂଳକ କରିଥିବାବେଳେ ପ୍ରଧାନ ବିଚାରପତି

0: ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖଣ୍ଡପୀଠରେ ବିଚାରପତି ଜଷ୍ଟିସ୍ ଏଜି ମାସି ଏବଂ କେ ବିନୋଦ ଚନ୍ଦ୍ରନ ସଦସ୍ୟ ଅଛନ୍ତି। ଖଣ୍ଡପୀଠର ସୂଚନା ଅନୁଯାୟୀ ଗତବର୍ଷ ମଇ 25ରୁ ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ମଧ୍ୟରେ ବିଜ୍ଞପିତ ନ୍ୟାୟିକ ସେବା ପରୀକ୍ଷା ପାଇଁ ଆବେଦନ କରିଥିବା ଆଇନ ସ୍ନାତକମାନଙ୍କ କ୍ଷେତ୍ରରେ ପ୍ରାକ୍ଟିସ୍ ଅବଧିକୁ ବିଚାରକୁ ନିଆଯିବ ନାହିଁ। ତେବେ ଆଇନ ସେବା ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ପ୍ରଥମେ ନ୍ୟାୟିକ ସେବା ପ୍ରଶିକ୍ଷାର୍ଥୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଜୁଡିସିଆଲ୍ ଏକାଡେମୀରୁ ଏକ ବର୍ଷ ପ୍ରଶିକ୍ଷଣ ନେବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ହେବ। ଗତବର୍ଷ ମଇ 20 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ସଦ୍ୟ ଆଇନ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ସେବା ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷା ଦେବା ଲାଗି ବାରଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବନ୍ଦେ ମାତରମ୍ ସଙ୍ଗୀତର ସମ୍ପୂର୍ଣ୍ଣ ଗାୟନ ପରିବର୍ତ୍ତେ କେବଳ ଦୁଇପଦ ଗାଇବା ନିଷ୍ପଭି ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି ଏଭଳି ନିଷ୍ପତ୍ତି ଦ୍ୱାରା ସମ୍ଭିଧାନରେ ପ୍ରଣୀତ ନିୟମ ଉଲ୍ଲଂଘନ ହେବା ସହ ଦେଶ ବିରୋଧୀ କାର୍ଯ୍ୟ ହେବ। ଶ୍ରୀ ଶାହା ଅଭିଯୋଗ କରିଛନ୍ତି ଯେ 1937 ତୁଷ୍ଟିକରଣ ପାଇଁ କଂଗ୍ରେସ ବନ୍ଦେ ମାତରମ୍ ସଙ୍ଗୀତକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଏହି ଐତିହାସିକ ତ୍ରୁଟିକୁ କେନ୍ଦ୍ର ସରକାର ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ସଠିକ୍ କରିଛନ୍ତି। ସେ କହିଛନ୍ତି
1: मैं देश की जनता को अपील करना चाहता हूं कि एक बार इस देश ने गलती करी थी वंदे मातरम के दो टुकड़े होने देने की और एक गलती के गंभीर परिणाम हमने भुगते हैं। अब देश की जनता एकजुट हो और कांग्रेस पार्टी के इस फैसले के खिलाफ आवाज बुलंद करे कि अब इस देश में तुष्टिकरण की राजनीति नहीं चलेगी।
0: ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମେତ ସମସ୍ତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ଯୋଗାଇଦେବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ସେହିସବୁ ପଦକ୍ଷେପ ମଧ୍ୟରୁ ଏକ ପ୍ରମୁଖ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ପିଏମ୍ ଆଶା। 2018 ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭ ଦେବା ଉଦ୍ଦେଶ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏହି ଯୋଜନାରେ ବଜେଟ୍ ଆବଣ୍ଟନ ବୃଦ୍ଧି କରାଯାଇଛି। 2024-25 ଆର୍ଥିକ ବର୍ଷରେ ଏହି ଯୋଜନା ଲାଗି 5,400 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହାକୁ 7,000 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହ ସମ୍ପର୍କିତ ଜଳମାର୍ଗଗୁଡ଼ିକୁ ଆମେରିକା ରଣନୈତିକ ଉପାୟରେ ନିୟନ୍ତ୍ରଣ କରିବ। ସେ କହିଛନ୍ତି ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ। ଏକ ଘରୋଇ ରେଡିଓ ଚ୍ୟାନେଲ ସହ ସାକ୍ଷାତକାର ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି ଆମେରିକା ସାମରିକ ବାହିନୀର ଇରାନ ବିରୁଦ୍ଧରେ ପଦକ୍ଷେପ ଯଥାର୍ଥ ଏବଂ ଉଭୟ ଦେଶ ମଧ୍ୟରେ ବିବାଦ ଯୋଗୁଁ ଆମେରିକାରେ ତୈଳ ଏବଂ ଶକ୍ତି ଦର ବୃଦ୍ଧି ପାଇବାର ଅନ୍ୟତମ କାରଣ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନକୁ କୌଣସି ପ୍ରକାର ଅଣୁଅସ୍ତ୍ରର ବିକାଶ ଲାଗି ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଇରାନର ସେନା ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ନିର୍ମାଣ କରିବାର କ୍ଷମତା ମଧ୍ୟ ହରାଇଛି। ସେଠାରେ ଅହେତୁକ ଦର ବୃଦ୍ଧି ପାଉଥିବା ବେଳେ ଇରାନ ମୁଦ୍ରାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସେ କହିଛନ୍ତି ଯଦି ଇରାନ ଅଣୁଅସ୍ତ୍ର ବିକଶିତ କରେ ତେବେ ଇସ୍ରାଏଲ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣର ସମ୍ଭାବନା ରହିଛି। ପୁଣେଠାରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଦ୍ୱାଦଶ ବ୍ରିକ୍ସ ସଦସ୍ୟ ଦେଶ ଯୋଗାଯୋଗ ମନ୍ତ୍ରୀମାନଙ୍କ ବୈଠକ ଜାରି ରହିଛି। ବ୍ରିକ୍ସ ଦେଶ ସମୂହର ଯୋଗାଯୋଗ ମନ୍ତ୍ରୀମାନଙ୍କ ସମେତ ବରିଷ୍ଠ ପ୍ରତିନିଧିମାନେ ବୈଠକରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଦୃଢ଼ କରିବା, ଡିଜିଟାଲ୍ ରୂପାନ୍ତରଣ, ନବସୃଜନ ଭଳି ବିଷୟ ଉପରେ ଆଲୋଚନା କରୁଛନ୍ତି। ଆଜିର ବୈଠକର ବିଷୟବସ୍ତୁ ରହିଛି ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ ସହଯୋଗ ଏବଂ ରୂପାନ୍ତରଣ। ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜୟପୁରରେ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆରମ୍ଭ ହେବ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଦୃଢ଼ କରିବା ବିଷୟରେ ଆଲୋଚନା କରିବେ। ମୁଖ୍ୟତଃ ସମାବେଶ ଏବଂ ଉତ୍ତରଦାୟୀ ପର୍ଯ୍ୟଟନ, ଦକ୍ଷତା ବିକାଶ, ପ୍ରତିବନ୍ଧକ ବିହୀନ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଉପରେ ଆଲୋଚନା ହେବ। ଏହି ବୈଠକ ଆଗାମୀ ଦିନରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ଦୃଢ଼ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଅଗ୍ରାଧିକାର ଦେବ ବୋଲି ଆଶା କରାଯାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଇସ୍ଲାମାବାଦର ଏକ ଘରୋଇ ଡାକ୍ତରଖାନାରେ ମେଡିକାଲ୍ ପରୀକ୍ଷା ପରେ ରାଓ୍ୱଲପିଣ୍ଡିସ୍ଥିତ ଆଦିଆଲା ଜେଲ୍କୁ ଅଣାଯାଇଛି। ଗତ 18 ସେଠାକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନ୍ ଖାନ୍ଙ୍କୁ ସିଫା ଆନ୍ତର୍ଜାତିକ ହସ୍କିଟାଲରେ ସ୍ୱାସ୍ଥ୍ୟଗତ ପରୀକ୍ଷା ନିରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ

0: ମେଡିକାଲ ଚିକିତ୍ସା ପରେ ଜେଲ୍କୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗତ 2023 ଅଗଷ୍ଟ 5 ତାରିଖଠାରୁ ଇମ୍ରାନ୍ ଖାନ୍ ଜେଲ୍ରେ ଅଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 ଗିଗାୱାଟ୍ ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଠାରେ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ କୁହାଯାଇଛି, ଯଦି ଜଣେ ପ୍ରାର୍ଥୀ ମଧ୍ୟ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି, ତେବେ ସଂଶୋଧିତ ଉତ୍ତର କି ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଆମେରିକାରେ ଏକ ଯାତ୍ରୀବାହୀ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାତ୍ରା କରୁଥିବା 8 ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ସେନାବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଲାସ୍କାଠାରୁ 725 କିଲୋମିଟର ଦୂର ପଶ୍ଚିମାଞ୍ଚଳରେ ଦୁର୍ଘଟଣା ଘଟିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ଓ୍ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମର ଦୁଇଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ
1: ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Union Home Minister Amit Shah inaugurates and lays foundation stones for several projects of 189 crore rupees at headquarters of Sashastra Seema Bal in Siliguri. India and Brazil sign MOU on sidelines of BRICS ICT meeting in Pune to advance digital innovation and cooperation in emerging technologies. Supreme Court reduces 3-year legal practice to 1 year for entry-level judicial service examinations. Commerce and Industry Minister Piyush Goyal reiterates India's commitment to deepening economic partnership with Singapore, holds meeting with Trade and Industry Minister of Singapore. United States wants to impose toughest sanctions on Iran. Tehran says move seeks to divert attention from U.S. domestic financial problems. And Indian duo of Trisha Jolly and Gayatri Gopichand advanced to women's doubles semi-finals of BWF World Championships. Union Home Minister Amit Shah inaugurated and laid the foundation stones for several projects worth around 189 crore rupees at the headquarters of the Sashastra Seema Bal SSB in Siliguri, West Bengal today. Addressing the personnel following the ceremony, the Home Minister stated that since the BJP government came to power at the centre, the welfare of personnel responsible for border security has been given utmost priority. He highlighted that the SSB is performing the challenging task of guarding open borders with countries like Nepal and Bhutan, calling it one of the toughest duties. Furthermore, he mentioned that understanding the importance of the Siliguri corridor, the central government has stepped up surveillance in the region.
2: सरकार के गठन के 45 दिन के
3: विदिन 45 डेज ऑफ द गवर्नमेंट बीइंग फॉर्म्ड शुभेंदु जी प्रोवाइडेड 1129 एकर्स ऑफ लैंड फॉर द बीएसएफ एंड एसएसबी सम 29 एकर्स ऑफ लैंड स्टिल रिमेन टू बी अलॉटेड दिस

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁରୁଜାଙ୍ଗକୁ ଐତିହ୍ୟ ଗ୍ରାମରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ।

0: ଦେଶରେ ପିଏମ୍ କୁସୁମ ଯୋଜନାରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ 88 ବର୍ଷ ବୟସରେ ପରଲୋକ ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜନଜାତି ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗଠାରେ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀଜୀଙ୍କ ଆଦର୍ଶ ଓ ସେବା ମନୋଭାବ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଚିରଦିନ ପାଇଁ ରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ଯୁବକ ଏଥିରେ ନିଜକୁ ସାମିଲ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୁରୁଜାଙ୍ଗ ଗ୍ରାମକୁ ଏକ ଐତିହ୍ୟ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି ପବିତ୍ର ଭୂମିକୁ ସାମାଜିକ ସଂସ୍କାର, ସ୍ୱାବଲମ୍ବନ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରୟୋଗଶାଳାରେ ପରିଣତ କରି ଓଡ଼ିଶାର ବଞ୍ଚିତ ବର୍ଗ, ଶିଶୁ, ମାତୃଶକ୍ତି ଓ ଚାଷୀଭାଇଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ସମାଜରେ ସ୍ୱାଭିମାନ ସହ ଜିଇଁବାର ସାମର୍ଥ୍ୟ ଦେବା ସ୍ୱାମୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବାଚସ୍ପତି ଶର୍ମା ପାଢ଼ୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ ଓ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷିକ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ଶ୍ରୀ ଯୋଶୀ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 GW ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପିଏମ୍ ଉଷା ଅଭିଯାନ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟଠାରେ 3-ଦିନିଆ ବାଳିକା ଶିଶୁ ଶିକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ୍, ସାଇବର କ୍ରାଇମ୍ ପୁଲିସ୍ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଛାତ୍ରୀମାନଙ୍କୁ ଶିକ୍ଷା ଅଧିକାର, ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ଏବଂ ସାଇବର ଅପରାଧରୁ ଦୂରେଇ ରହିବା ଆଦି ସମ୍ପର୍କରେ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଓ ମାଧବ ସିଂ ହାତଖର୍ଚ୍ଚ ଯୋଜନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିରେଖା ନାୟକଙ୍କ ତତ୍ତ୍ୱାବଧାନରେ ବୌଦ୍ଧ ଜିଲ୍ଲାର 81 ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନରେ 10 କୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଭିଯାନ କେନ୍ଦୁଝର ଜିଲ୍ଲା ତେଲକୋଇସ୍ଥିତ ଚାରିଗଡ଼ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପାର୍ବତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ସମ୍ମିଳିତ ହୋଇ ଆଜୀବନ ନିଶାମୁକ୍ତ ରହିବା ସହ ଦେଶ ଗଠନରେ ସହଯୋଗ ପ୍ରଦାନ ପାଇଁ ସମୂହ ଶପଥପାଠ କରି 10 କୋଟି ସଂକଳ୍ପ ଅଭିଯାନର ଡିଜିଟାଲ ଶପଥପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ୍ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ରାଜ୍ୟରେ ଆସନ୍ତା 1-14 ତାରିଖ ପର୍ଯ୍ୟନ୍ତ ଉଲ୍ଲାସ ସାକ୍ଷରତା ପକ୍ଷ ଆୟୋଜନ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ 20,000 ଏବଂ ପ୍ରତ୍ୟେକ ବ୍ଲକକୁ 10,000 ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମଞ୍ଜୁର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଙ୍ଗୀତପ୍ରେମୀ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଓଡ଼ିଆ ସିନେମା ଜଗତକୁ ସେ ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି। ଏଥିପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ଓ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ନିରବି ଯାଇଛି ସ୍ୱର, କିନ୍ତୁ ସ୍ମୃତିପଟରେ ଏବେ ବି ଝଙ୍କୃତ ହେଉଛି ତାଙ୍କ ମଧୁର କଣ୍ଠ। ତାଙ୍କ ସ୍ୱରରେ ଥିଲା ଭିନ୍ନ ଏକ ଆତ୍ମୀୟତା, ଯାହା ଶ୍ରୋତାଙ୍କୁ ନିଜ ମନର ଅକୁହା କଥା ସହ ଯୋଡ଼ି ଦେଉଥିଲା। କଣ୍ଠରେ ତାଙ୍କର ଜୀବନ୍ତ ହୋଇ ଉଠୁଥିଲା ପ୍ରେମ, ବିରହ, ଆବେଗ, ଆନନ୍ଦ ଏବଂ ଜୀବନର ଅନେକ ରଙ୍ଗ। ଦୀର୍ଘ ସଙ୍ଗୀତ ଜୀବନରେ ସେ ଅନେକ ସୁମଧୁର ଗୀତ ସଙ୍ଗୀତ ପ୍ରେମୀଙ୍କୁ ଭେଟି ଦେଇଛନ୍ତି। ତାଙ୍କ ପ୍ରତ୍ୟେକ ପରିବେଷଣରେ ଥିଲା ଶାସ୍ତ୍ରୀୟ ସଙ୍ଗୀତ।

ଉତ୍ତର ଭୀତି ଶବ୍ଦ ପ୍ରତି ପ୍ରୀତି ଏବଂ ଭାବକୁ ସ୍ୱରରେ ପ୍ରକାଶ କରିବାର ଅସାଧାରଣ ଦକ୍ଷତା। ସେଥିପାଇଁ ତ ତାଙ୍କ ଅବର୍ତ୍ତମାନରେ ଆଜି ବି ଶ୍ରୋତାଙ୍କ ହୃଦୟରେ ସେ ଜୀବନ୍ତ। 1938 ଜାନୁଆରୀ ମାସ 20 ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ପିଲାବେଳୁ ସଙ୍ଗୀତ ପ୍ରତି ଗଭୀର ରୁଚି ରଖୁଥିଲେ। ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇବା ସହ ଗୁରୁ କୁନାଲ ଆଦିନାରାୟଣ ରାଓଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ

କଟକଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ଜଣେ କଳାକାର ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ପୁରୁଣା ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅଧ୍ୟାୟ ସହ ତାଙ୍କ ନାମ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। 1958 ମସିହାରେ ମା ଚଳଚ୍ଚିତ୍ରରୁ ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବେ ଯାତ୍ରା ଆରମ୍ଭ କରିଥିବା ପ୍ରଣବଙ୍କ ସୁମଧୁର ସ୍ୱର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଓଡ଼ିଆ ସଙ୍ଗୀତର ଏକ ଅଭିଚ୍ଛିନ୍ନ ପରିଚୟ ପାଲଟି ଯାଇଥିଲା। ସମୟ ବଦଳିଛି, ସଙ୍ଗୀତର ଧାରା ବଦଳିଛି, ପିଢ଼ି ପରେ ପିଢ଼ି ଆସିଛନ୍ତି, କିନ୍ତୁ ପ୍ରଣବଙ୍କ କଣ୍ଠର ମାଧୁର୍ଯ୍ୟ କେବେ ପୁରୁଣା ହୋଇନାହିଁ। ତାଙ୍କ କଣ୍ଠରେ ପ୍ରେମ ପାଇଥିଲା ଭାଷା, ଭକ୍ତି ପାଇଥିଲା ଆତ୍ମା, ଆଉ ଓଡ଼ିଆ ମାଟିର ମହକ ପାଇଥିଲା ସଙ୍ଗୀତ।

ଦୀର୍ଘ ସଙ୍ଗୀତ ଯାତ୍ରାରେ ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଓ ସେମି କ୍ଲାସିକାଲ ସଙ୍ଗୀତରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ସେ ଗାଇଥିବା ଗୀତଗୁଡ଼ିକ ମଧ୍ୟରେ ଇନ୍ଦ୍ରଧନୁର ସପ୍ତରଙ୍ଗ, ମାଝିରେ, ସୀମାହୀନ ଦରିଆ ସାଥିହୀନ ଦୁନିଆ, ଆରେ ମିତ ଆ, ସ୍ମୃତିତର ଫେରେ ସଙ୍ଗୀତ ପ୍ରେମୀଙ୍କ ମନ କିଣିଥିଲା।

0: ପ୍ରଣବ ପଟ୍ଟନାୟକଙ୍କ ଦୀର୍ଘ ସଙ୍ଗୀତ ଯାତ୍ରା କେବଳ ଜଣେ ବର୍ଷିଆନ୍ ଗାୟକଙ୍କ ସଫଳତାର କାହାଣୀ ନୁହେଁ, ଏହା ଓଡ଼ିଆ ସଙ୍ଗୀତର ବିକାଶ ଓ ପରିବର୍ତ୍ତନର ଏକ ଜୀବନ୍ତ ଫର୍ଦ୍ଦ। ତାଙ୍କ ସ୍ୱର ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମନରେ ଚିରଦିନ ପାଇଁ ଅମର ହୋଇ ରହିବ। ସ୍ୱରର ଏହି ଅମର ସାଧକଙ୍କୁ ଆକାଶବାଣୀ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
1: ପୁରୀ ଶ୍ରୀମନ୍ଦିରରେ ଆସନ୍ତା 28 ତାରିଖରେ ରକ୍ଷାବନ୍ଧନ ସହ ଶ୍ରୀବଳଭଦ୍ରଙ୍କ ଜନ୍ମ ଶ୍ରୀ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଗୋଟିଏ ଦିନର ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ରହିଥାଏ ସେହି ତିଥିରେ ପର୍ବ ପାଳନ କରାଯାଇଥାଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅଧୀନରେ ଖରିଫ୍ ଧାନ ବିକ୍ରୟ ପାଇଁ 11,019 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ପ୍ରକ୍ରିୟାକୁ ସରଳ କରିବା ପାଇଁ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଉପଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ 27ଟି ଦେଶର 187 ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଏଥିରେ 12ଟି ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18ଟି ଇଭେଣ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଷ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଁସଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲଭରସ୍ତରୀୟ ଆୟୋଜନ କରାଯାଉଛି। ପାଣିପାଗ, ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁରୁଜାଙ୍ଗକୁ ଐତିହ୍ୟ ଗ୍ରାମରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ପିଏମ୍ କୁସୁମ ଯୋଜନାରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ 88 ବର୍ଷ ବୟସରେ ପରଲୋକ। ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ରବିନାରାୟଣ ସେନାପତିଙ୍କ ରଚନାରୁ ଶିଳ୍ପୀ ଥିଲେ ରାଜଶ୍ରୀ ରଥ। ପରବର୍ତ୍ତୀ ଗୀତଟି ଗାଇଛନ୍ତି ଭିକାରୀ ଚରଣ ବଳ, ପୁରାତନ ରଚନାରୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ଏଥର ଗୀତଟି ଗାଇଛନ୍ତି

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ଡେଙ୍ଗୁ ଜ୍ୱର ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ଦିନବେଳେ କାମୁଡ଼ିଥାଏ। ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍ କୁଲର ଇତ୍ୟାଦି ଦୁଇ ତିନି ଦିନରେ ଥରେ ସଫା କରି ପାଣି ବଦଳାଇ ଦିଅନ୍ତୁ। ନିୟମିତ ମଶାରୀ ବ୍ୟବହାର କରନ୍ତୁ। ପୁରା ଦେହକୁ ଘୋଡ଼ାଇ ରଖିଲା ପରେ ପୋଷାକ ପିନ୍ଧନ୍ତୁ। ଜ୍ୱର ସହ ଭୀଷଣ ହାଡ଼, ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେଲେ, ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଆଜି ରାତି 8ଟାରେ ଶୁଣିବେ ଆମ କେନ୍ଦ୍ରରୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 10:30 ମିନିଟ୍ରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଅଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପାରାଦୀପ ବନ୍ଦରରେ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। 1,03,26,112 ଜଣ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ଭାଷାଗତ ଓ ସାହିତ୍ୟିକ ଆଦାନ ପ୍ରଦାନ ଜାତୀୟ ଏକତାକୁ ସୁଦୃଢ଼ କରୁଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପାରାଦୀପ ବନ୍ଦରରେ ଭିଭିଭୂମି ବିକାଶ, ପରିବେଶ ସୁରକ୍ଷା ଏବଂ କର୍ମଚାରୀ ସୁବିଧା ସମ୍ପର୍କିତ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସୋନୱାଲ ପ୍ରଶାସନିକ କାର୍ଯ୍ୟାଳୟ ଭବନରେ ଏକ ମଡେଲ ରୁମ୍ର ଉଦ୍ଘାଟନ କରିଛନ୍ତି। ଏହା ବନ୍ଦରର ଭିଭିଭୂମି ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉନ୍ନତ ଯୋଜନା ଏବଂ ପ୍ରଦର୍ଶନରେ ସହାୟକ ହୋଇପାରିବ। ବନ୍ଦର ପରିସରରେ ଶ୍ରୀ ସୋନୱାଲ 10 ଲକ୍ଷତମ ଚାରାଗଛ ରୋପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଏବଂ ଆତ୍ମନିର୍ଭର ଭାରତର ପେଣ୍ଠସ୍ଥଳୀ ଭାବେ ଉଭା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାରେ ପଞ୍ଚମ କିସ୍ତି ଆସନ୍ତା ଶୁକ୍ରବାର ଦିନ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ପର୍ଯ୍ୟାୟରେ 1,03,26,112 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଦେଖନ୍ତୁ, ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ପଞ୍ଚମ କିସ୍ତି 28 ତାରିଖରେ ହିଁ ମିଳିବ। ସୁଭଦ୍ରା ହିତାଧିକାରୀମାନେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ଏଭଳି 1,26,112 ଜଣଙ୍କୁ ସେଥିରେ ନୂଆ ହୋଇ ଏଇଥର 2,21,054 ଜଣ ନୂତନ ହିତାଧିକାରୀ ଭାବେ ସୁଭଦ୍ରା ପାଇବେ।
0: ବୈଠକରେ ହିତାଧିକାରୀଙ୍କ ତାଲିକା, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଭାଷା ଭାବେ ବିକାଶ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ ସମ୍ମିଳନୀ ଓଡ଼ିଶା 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାଷା ସହିତ ଯୁବପିଢ଼ିଙ୍କ ଆକାଂକ୍ଷା ଯୋଡ଼ି ହୋଇ ରହିଥାଏ। ହିନ୍ଦୀ ଭାଷାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଲେଖକ ମଣ୍ଡଳୀ ଓ ସମାଜକୁ ଏକତ୍ର କାର୍ଯ୍ୟ କରିବାକୁ ପଡ଼ିବ। ବିଜ୍ଞାନ, ଔଷଧ, ଆଇନ, ଅର୍ଥନୀତି, ପ୍ରଶାସନ ଏବଂ ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିଷୟବସ୍ତୁକୁ ସରଳ ପ୍ରାମାଣିକ ହିନ୍ଦୀରେ ଉପଲବ୍ଧ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ଭାଷାଗତ ଓ ସାହିତ୍ୟିକ ଆଦାନ ପ୍ରଦାନ ଜାତୀୟ ଏକତାକୁ ସୁଦୃଢ଼ କରିଥାଏ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍ ଆଇଏମ୍ଏମ୍ଟି ପରିଦର୍ଶନ କରି ପ୍ରତିଷ୍ଠାନର ବିଭିନ୍ନ ଗବେଷଣା ଓ ପ୍ରଯୁକ୍ତି ପ୍ରଦର୍ଶନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟପାଳ ପିଜିଆଇଏମ୍ ପାଇଲଟ୍ ପ୍ଲାଣ୍ଟ, ଖଣିଜ ପ୍ରକ୍ରିୟାକରଣ, ସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ଏବଂ ଗଭୀର ସମୁଦ୍ର ପଲିମେଟାଲିକ୍ ନୁଡିଲ୍ସ ପୁନରୁଦ୍ଧାର ପ୍ଲାଣ୍ଟକୁ ବୁଲି ଦେଖିଥିଲେ। ଖଣିଜ ପଦାର୍ଥ କ୍ଷେତ୍ରରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ସ୍ଥାୟୀ ସମାଧାନକୁ ପ୍ରୋହାହିତ କରିବା ପାଇଁ ପ୍ରତିଷ୍ଠାନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସଂସ୍କାର, ନାରୀ ସଶକ୍ତିକରଣ ଏବଂ ଜନଜାତୀୟ ପରମ୍ପରାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଗୁରୁଜାଙ୍ଗଠାରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସନାତନ ସଂସ୍କୃତିର ସୁରକ୍ଷା ଓ ଅନ୍ତୋଦୟ ବିଚାରଧାରାର ପ୍ରସାର ପାଇଁ ତାଙ୍କର ଜୀବନୀ ଦେଶର ଆତ୍ମାକୁ ସୁଦୃଢ଼ କରିଛି। ସ୍ୱାମୀଜୀଙ୍କ ଆଦର୍ଶରେ ପ୍ରେରିତ ହୋଇ ସଂସ୍କୃତି ଓ ସନାତନୀ ପରମ୍ପରାର ସୁରକ୍ଷା ସହ ଏକ ସମୃଦ୍ଧ ଓ ସଂସ୍କାରପୂର୍ଣ୍ଣ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ସ୍ୱାମୀଜୀଙ୍କର ହୃଦୟରେ ବନବାସୀଙ୍କର ପାଇଁ ଥିଲା ଅପାର ପ୍ରେମ, ସ୍ନେହ ଏବଂ ଶ୍ରଦ୍ଧା। ସେ ବନବାସୀଙ୍କୁ ସନ୍ତାନ ସମ ଦେଖୁଥିଲେ, ସେମାନଙ୍କ ଗହଣରେ ରହି ସେମାନଙ୍କର ସୁଖ ଦୁଃଖର ସାଥୀ ହୋଇ ସେମାନଙ୍କୁ ଆତ୍ମସମ୍ମାନର ସହ ଜୀବନଯାପନ କରିବାର ରାସ୍ତା ଦେଖାଇଥିଲେ। କନ୍ଧମାଳର ଜନଜାତିଙ୍କର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ଆପ୍ରାଣ ଉଦ୍ୟମ ନିରନ୍ତର ଭାବେ ଜାରି ରଖିଥିଲେ।
0: ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ

ଜଗବର୍ଦ୍ଧନ ସିଂହଦେଓ ବାରାଣସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର ଆଇଏସ୍ଏଆର୍ସି ପରିଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀ ସିଂହଦେଓ ଆଇଏସ୍ଏଆର୍ସିର ଗବେଷଣା ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଆଧାରିତ କୃଷି ପ୍ରଣାଳୀକୁ ଅନୁଧ୍ୟାନ କରିଥିଲେ। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି ଓ ଆରକ୍ଷୀ ଅଧୀକ୍ଷକମାନେ ଆଭାସୀ ଜରିଆରେ ଯୋଗ ଦେଇଥିଲେ। ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ଭେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୁଲିସ୍ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଗୁଆ ସୁରକ୍ଷା ପ୍ରସ୍ତୁତି, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ଶାନ୍ତି କମିଟି ବୈଠକ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର ଦ୍ୱାଦଶ ବର୍ଷ ପୂର୍ତ୍ତି ତଥା ହର୍ ଘର୍ ତିରଙ୍ଗା ଏବଂ ବିଭାଜନର ବିଭୀଷିକା ଶୀର୍ଷକ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଅନନ୍ୟ ଉପଲବ୍ଧି ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ ଭାବିନୀପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରି ଜିଲ୍ଲାରେ ଜୁଲାଇ ମାସରେ ଧାର୍ଯ୍ୟ ଥିବା ବିଭିନ୍ନ ରାଜସ୍ୱକର ଆଦାୟ ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପିଏମ୍ଶ୍ରୀ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ପଞ୍ଜିକରଣ କରିଥିବା 123 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ପକ୍ଷରୁ 6-ଦିନିଆ ମୌଳିକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ମୌଳିକ କୌଶଳ ସହିତ ବିପଦପୂର୍ଣ୍ଣ ପରିସ୍ଥିତି ଚିହ୍ନଟ କରିବା, ଆବଶ୍ୟକ ସମୟରେ ନିଜକୁ ସୁରକ୍ଷିତ ରଖିବାର ବ୍ୟବହାରିକ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୋର୍ଟ ସମେତ ଜିଲ୍ଲାର ବିଭିନ୍ନ ଅଦାଲତରେ ଆସନ୍ତା ମାସ 12 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଆପୋଷ ବୁଝାମଣା ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯିବ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ସମନ୍ୱିତ ଇସ୍କାତ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସମସ୍ତ 12 ଗ୍ରାମରେ ଗ୍ରାମସଭା ଶେଷ ହୋଇଛି। ଗ୍ରାମସଭା ଶେଷ ହେବା ପରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ସ୍ଥାନାନ୍ତରଣ କ୍ଷେତ୍ରରେ କ୍ଷତିପୂରଣ ଆଦିର ବ୍ୟବସ୍ଥା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଆରମ୍ଭ ହୋଇଛି। ମାଲକାନଗିରି ମୁଦୁଲିପୋଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ 20 ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପ ବିଷୟରେ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ପରିସରରେ ଜିଲ୍ଲା ଶିଳ୍ପକେନ୍ଦ୍ର ଏବଂ ଏମ୍ଏସ୍ଏମ୍ଇ ବିଭାଗର ମିଳିତ ଆନୁକୂଲ୍ୟରେ ସଚେତନ ଓ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଘର ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିପରି ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା ବ୍ଲକ ସଭାଗୃହରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏସ୍ଆଇଆର୍ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ପାରାଦୀପ ବନ୍ଦରରେ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। 1,23,26,162 ଜଣ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ରାଜ୍ୟର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣର ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଆକାଶବାଣୀ କଟକ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
1: ଆଜିର ପ୍ରସଙ୍ଗ, ସମାଜରେ ବରିଷ୍ଠ ନାଗରିକଙ୍କ ଗୁରୁତ୍ୱ, ସମ୍ମାନ ଓ ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସମାଜ ଓ ପରିବାର ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଜୀବନର ସାୟାହ୍ନରେ ବରିଷ୍ଠ ନାଗରିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନ ତଥା ସେମାନଙ୍କର ଯତ୍ନ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ 21 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। 1991 ମସିହାରେ ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନକୁ ସ୍ୱୀକୃତି ପ୍ରଦାନ କରିଥିଲା। ବରିଷ୍ଠ ନାଗରିକ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନେ ଏଭଳି ଭିତ୍ତିଭୂମି ଯାହା ଉପରେ ସମଗ୍ର ପରିବାରର ଭବିଷ୍ୟତ ଠିଆ ହୋଇଥାଏ। ସେମାନଙ୍କ ଦୀର୍ଘ ଜୀବନର ଅନୁଭୂତି, ଜ୍ଞାନ, ନୈତିକ ମୂଲ୍ୟବୋଧ ଏବଂ ମାର୍ଗଦର୍ଶନ ଯୁବବର୍ଗଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ ହୋଇଥାଏ। ପରିବାରକୁ ଏକାଠି ବାନ୍ଧି ରଖିବା ଏବଂ ସଂସ୍କୃତି ଓ ପରମ୍ପରାକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜୀବନର ବିଭିନ୍ନ ଉତ୍ଥାନ ପତନ, ସଂଘର୍ଷ ଓ ସଫଳତାରୁ ଯେଉଁ ଶିକ୍ଷା ପାଇଥାନ୍ତି ତାହା ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନରେ ସହାୟକ ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ ସେମାନେ ହେଉଛନ୍ତି ଜୀବନ୍ତ ଅନୁଭବର ଅମୂଲ୍ୟ ଭଣ୍ଡାର। ଏପରିକି ଜୀବନରେ ଆସୁଥିବା ପ୍ରତ୍ୟେକ ଜଟିଳ ପରିସ୍ଥିତିରେ ସେମାନଙ୍କର ଅନୁଭବପୂର୍ଣ୍ଣ ପରାମର୍ଶ ଏଥିପାଇଁ ସମାଧାନର ବାଟ ଫିଟାଇଥାଏ। ତେବେ ଆଜିର ଆଧୁନିକ ତଥା ଦ୍ରୁତଗାମୀ ଜୀବନଶୈଳୀ ମଧ୍ୟରେ ଯୌଥ ପରିବାର ଭାଙ୍ଗିଯାଇ ଏକକ ପରିବାରରେ ପରିଣତ ହେଉଛି। ତେଣୁ ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସ୍ଥିତିକୁ ନେଇ ଚିନ୍ତା କରିବା ସମୟ ଉପନୀତ। ଜୀବନସାରା ନିଜର ସମସ୍ତ ସମୟ ପରିବାର, ସନ୍ତାନ ଏବଂ ସମାଜ ପାଇଁ ଉତ୍ସର୍ଗ କରିଥିବା ଏହି ବର୍ଗର ନାଗରିକଙ୍କର ବାର୍ଦ୍ଧକ୍ୟରେ ସହଚର୍ଯ୍ୟ ପାଇବାର ପୂର୍ଣ୍ଣ ଅଧିକାର ରହିଛି। ବୟସ ବୃଦ୍ଧି ସହ ସେମାନଙ୍କଠାରେ ଦୁର୍ବଳତା ତଥା ବିଭିନ୍ନ ରୋଗ ଦେଖାଦେଇଥାଏ। ନିୟମିତ ଚିକିତ୍ସା, ଔଷଧ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ସେମାନଙ୍କୁ ସହାୟତାର ଆବଶ୍ୟକତା ପଡ଼ିଥାଏ। ଏପରିକି ସନ୍ତାନ ସନ୍ତତି ଜୀବିକା ଆଶାରେ ବାହାରେ ରହୁଥିବାରୁ ବରିଷ୍ଠ ନାଗରିକ ଏକାକିତ୍ୱ ଏବଂ ଅବସାଦର ଶିକାର ହେଉଛନ୍ତି। ଧନ ସମ୍ପତ୍ତି ଅପେକ୍ଷା ଶ୍ରଦ୍ଧା ଏବଂ ସହଚର୍ଯ୍ୟ ତାଙ୍କ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଅନେକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି, ଫଳରେ ପରବର୍ତ୍ତୀ ପିଢ଼ି ଉପରେ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇଥାଏ। ଆପଣଙ୍କର ସମୟ, ଭଲ ପାଇବା ଏବଂ ଆଦରର ବେଶି ଆବଶ୍ୟକତା ପଡ଼ିଥାଏ। ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସେମାନଙ୍କ କଲ୍ୟାଣ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଅଟଳ ବାୟୁ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ 7 ପ୍ରସଙ୍ଗ ଆଧାରରେ ସହଯୋଗ ପ୍ରଦାନ କରାଯାଉଛି। ସେଗୁଡ଼ିକ ମଧ୍ୟରେ ଆଶ୍ରୟ ଏବଂ ଯତ୍ନ, ରାଜ୍ୟସ୍ତରୀୟ ହସ୍ତକ୍ଷେପ, ଅଭିଯୋଗ ସମାଧାନ, ସହାୟକ ଉପକରଣ ପ୍ରଦାନ, ସ୍ୱାସ୍ଥ୍ୟସେବା ତଥା ଉତ୍ପାଦନକ୍ଷମ ଭଳି ପଦକ୍ଷେପ ରହିଛି। ଗତ 3 ମଧ୍ୟରେ ଏହି ଯୋଜନାରେ 10 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତାର ହାତ ବଢ଼ାଯାଇପାରିଛି। ଦେଶରେ ବୃଦ୍ଧାଶ୍ରମ ଜନସଂଖ୍ୟା ବୃଦ୍ଧି ପାଉଛି। 2011 ଏହା 10 କୋଟି ରହିଥିଲା। 2036 ସୁଦ୍ଧା ଏହା 23 କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମୋଟ ଜନସଂଖ୍ୟାର ଏହା ପାଖାପାଖି 15% ହେବ। ସମନ୍ୱିତ କାର୍ଯ୍ୟକ୍ରମ ଅଧୀନରେ ବରିଷ୍ଠ ନାଗରିକଙ୍କୁ ଆଶ୍ରୟ ତଥା ଯତ୍ନ ନେବା ପାଇଁ ବେସରକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଉଛି। ଆଶ୍ରୟସ୍ଥଳରେ ବରିଷ୍ଠ ନାଗରିକଙ୍କୁ ପୁଷ୍ଟିସାରଜନିତ ଖାଦ୍ୟ, ଚିକିତ୍ସା ଓ ମନୋରଞ୍ଜନ ଆଦି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କ ସୁବିଧା ପାଇଁ ଜାତୀୟ ହେଲ୍ପଲାଇନ୍ ନମ୍ବରର ପ୍ରଚଳନ କରାଯାଇଛି। 2021 ଅକ୍ଟୋବର 1 ଆରମ୍ଭ ହୋଇଥିବା ନିଃଶୁଳ୍କ ହେଲ୍ପଲାଇନ୍ 1-4567 ମାଧ୍ୟମରେ ଅଭିଯୋଗ ସମାଧାନ ସେବା ପ୍ରଦାନ କରାଯାଉଛି। ଏଥିସହ ବିଭିନ୍ନ ସଚେତନତା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ଅଧିକାର ତଥା ସୁରକ୍ଷା ପାଇଁ ରହିଥିବା ଆଇନଗୁଡ଼ିକ ସମ୍ପର୍କରେ ଅବଗତ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 70 କିମ୍ବା ତା'ଠାରୁ ଅଧିକ ବରିଷ୍ଠ ନାଗରିକଙ୍କୁ ସାମାଜିକ ତଥା ଆର୍ଥିକ ସ୍ଥିତି ନିର୍ବିଶେଷରେ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରାଯାଉଛି। ବରିଷ୍ଠ ନାଗରିକ ସମାଜ ପାଇଁ ଏକ ସମ୍ପତ୍ତି। ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ସମୟ ଦେବା, ଭଲ ପାଇବା ଏବଂ ତାଙ୍କର ଯତ୍ନ ନେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଆସନ୍ତୁ ଏକ ନୀତିନିଷ୍ଠ ଏବଂ ସମ୍ବେଦନଶୀଳ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
0: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
3: ଶୁଣୁଥିଲେ ଓଡିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା କେତୋଟି ବତୀଘର କଥାଚିତ୍ରର।

ଭୋର ଅନ୍ଧାରରୁ ଉଠି ସମସ୍ତ କାର୍ଯ୍ୟ ସାରିଥାଏ, ସମସ୍ତଙ୍କ ପାଇଁ ରୋଷେଇ କରିଥାଏ। ବିଲବାଡ଼ି କାର୍ଯ୍ୟଠାରୁ ଗୋରୁ ଗାଈଙ୍କର ଯତ୍ନ ନେବା ସହିତ ସମସ୍ତ କାର୍ଯ୍ୟ କରିଥାଏ। ଅଜାଣତରେ ଯଦି କିଛି ଭୁଲ କରି ବସେ ତେବେ ତାହା କେହି ବୁଝନ୍ତି ନାହିଁ, ତାକୁ ହିଁ ଦୋଷାରୋପ କରିଥାନ୍ତି। ଗୀତଟି ଏହି ମର୍ମର।

0: ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଇନ୍ଦୁମତୀ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
1: ଘରର ବହୁଟିଏ।

ଇନ୍ଦୁମତୀ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ପ୍ରତିଭା ସିଂ, ସୁନିତା ସିଂ, ରାଧାମୋହନ ସିଂ, ରାଜେନ୍ଦ୍ର ସିଂ, ଜଗନ୍ନାଥ ସିଂ, ରାଧା ସିଂ, ବାଉଳା ସିଂ, ମହେନ୍ଦ୍ର ସିଂ ଏବଂ ସୁରେନ୍ଦ୍ରନାଥ ସିଂ। ପ୍ରକୃତି ଏ ଧରାପୃଷ୍ଠକୁ ବିଭିନ୍ନ ପ୍ରକାର ଫୁଲରେ ସଜାଇଛନ୍ତି। ସେହି ଫୁଲମାନଙ୍କ ମଧ୍ୟରୁ କେଉଁ ଫୁଲ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତ କେଉଁ ଫୁଲ ବାସ୍ନାରେ ଭରପୁର, ଗୀତଟି ଏହି ମର୍ମ।

0: ଶେଷ ହେଲା ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 17:15 ଓଡ଼ିଆରେ ସମ୍ବାଦ ରିଲେକରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: आकाशवाणी संवाद पढ़ुछंती

0: ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମହାକାଶ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ପ୍ରଚେଷ୍ଟା କରିବାକୁ ଏହି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି ଏବଂ ଏହାର ଉପଲବ୍ଧତା ଓ ଦର ସ୍ଥିରତା ବଜାୟ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସରକାର। ଏବଂ ବିଡବ୍ଲ୍ୟୁଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲ୍ରେ। ବିଭିନ୍ନ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିର ପ୍ରୟୋଗକୁ ବିସ୍ତାର କରିବା ସହିତ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରିବା ପାଇଁ ମହାକାଶ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ 20 ମହାକାଶ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି। ଏଥିସହିତ ମହାକାଶ ପ୍ରତିଭା ଓ ନିବେଶ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ପରିଣତ କରିବା ଦିଗରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି କ୍ଷେତ୍ର ଦ୍ୱାରା ପ୍ରଦର୍ଶିତ ହୋଇଥିବା ଆତ୍ମବିଶ୍ୱାସ ମହାକାଶ କ୍ଷେତ୍ରକୁ ଘରୋଇ କମ୍ପାନୀଗୁଡ଼ିକ ଲାଗି ଉନ୍କକ୍ତ କରିବା ସମ୍ପର୍କିତ ସରକାରଙ୍କ ନିଷ୍ପଭିକୁ ସଶକ୍ତ କରିପାରିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ଯୁବ ଶିଳ୍ପୋଦ୍ୟୋଗୀ ଓ ନବସୃଜକମାନଙ୍କ ସହିତ ଆଲୋଚନାକୁ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଏହି ନୂତନ ତଥା ସମୟର ଆହ୍ୱାନ ରୂପେ ପରିଗଣିତ କ୍ଷେତ୍ରରେ ସାହସର ସହିତ ପ୍ରବେଶ କରି ଏହି ଶିଳ୍ପୋଦ୍ୟୋଗୀମାନେ ଅନେକ ବିପଦର ସଫଳତାର ସହ ମୁକାବିଲା କରିପାରିଛନ୍ତି। ଏହି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପରେ ବିଶ୍ୱାସ ରଖି ନିଜର କଠୋର ଓ ନିରନ୍ତର ପ୍ରୟାସ ମାଧ୍ୟମରେ ଗତ କିଛି ବର୍ଷ ମଧ୍ୟରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତଦ୍ବ୍ୟତୀତ କୃଷି, ପଶୁପାଳନ, ଦୁଗ୍ଧ ଉତ୍ପାଦନ, ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତି ବିଦ୍ୟାର କିଭଳି ସତ୍ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ସକାରାତ୍ମକ ପଦକ୍ଷେପ ନେବାକୁ ଏହି ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ଭାରତର କ୍ଷମତା ନିର୍ମାଣ କ୍ଷେତ୍ରରେ ମହାକାଶ ଷ୍ଟାର୍ଟଅପ୍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ଏହାଦ୍ୱାରା ଭାରତ ମହାକାଶ କ୍ଷେତ୍ରରେ ଏକ ସଶକ୍ତ ନବସୃଜନ ଚିନ୍ତାଧାରାରେ ପରିପୂର୍ଣ୍ଣ ତଥା ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ମଡେଲ ଭାବେ ବିଶ୍ୱରେ ଉପସ୍ଥାପନ କରିବାରେ ସଫଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ସଶସ୍ତ ସେନାବଳ ଏସ୍ଏସ୍ବିର ମୁଖ୍ୟାଳୟରେ 180 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ଯବାନମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ନେପାଳ ଓ ଭୁଟାନ ଭଳି ଦେଶଗୁଡ଼ିକ ସହିତ ଭାରତର ଉନ୍କକ୍ତ ସୀମାକୁ ଜଗି ରହିବା ଭଳି ଆହ୍ୱାନମୂଳକ ଦାୟିତ୍ୱ ଏସ୍ଏସ୍ବି ନିର୍ବାହ କରୁଛି। ସିଲିଗୁଡ଼ି କରିଡର ଗୁରୁତ୍ୱକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ରାଜ୍ୟର ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ସୀମା ସୁରକ୍ଷା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି। ଏପରିକି କାଗଜ କଲମରେ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ପୂର୍ବରୁ ଫୋନ୍ ମାଧ୍ୟମରେ ଅନେକ କାର୍ଯ୍ୟ ସମ୍ପନ୍ନ କରାଯାଇପାରୁଛି। ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ରୋକିବା ଲାଗି ଇତିମଧ୍ୟରେ ବିସ୍ତୃତ ଆଲୋଚନା କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଏ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି
1: ହିନ୍ଦୁ ଶିଖ ଜୈନ ଶରଣାର୍ଥୀଙ୍କୁ ବାଦା କରକର ଯାତା ହୁଁ କି 6 ମାହ ମେ ଆପ ସଭିକୁ ହମ ନାଗରିକତା ଦେ ଦେଙ୍ଗେ। ଭାରତ ସରକାର କେ ଗୃହ ମନ୍ତ୍ରାଳୟ ନେ ଅପନେ ସାରେ ଅଧିକାର ବଙ୍ଗାଲ ସରକାର କେ 8 କଲେକ୍ଟରଙ୍କୁ ଦେ ଦିଏ ହେ। ମଗର ମେରେ ଭାଷଣ କୁ ସୁନକର ଘୁସପେଟିଏ ଖୁସ ନ ହୋ ଯାଏ। ଏକ ଏକ ଘୁସପେଟିଏ କୁ ଚୁନ ଚୁନ କର ପଶ୍ଚିମ ବଙ୍ଗାଲ ସେ ନିକାଲନେ କା ମୈଁ ଫିର ସେ ଏକ ବାର ବଙ୍ଗାଲ କି ଜନତା କୋ ୱାଦା କରନା ଚାହତା ହୁଁ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ପରିମାଣର ଚିନି ଉତ୍ପାଦନ ହୋଇଥିବା ସତ୍ତ୍ୱେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଦେଶରେ ଚିନି ଦର ସମ୍ପ୍ରତି ବୃଦ୍ଧି ପାଇଥିବା ଦୃଷ୍ଟିରୁ

ଏହାର ଦରରେ ସ୍ଥିରତା ବଜାୟ ରଖିବା ସହ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀଠାରେ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନା ଅନୁମୋଦିତ ହୋଇଥିଲା। ଏଥିଲାଗି ବଜେଟ୍ରେ 62,500 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଗତ ଏପ୍ରିଲ୍ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। 2026-27 ବର୍ଷରୁ 2030-31 ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଘରୋଇ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ସହିତ ମୋବାଇଲ୍ ବିନିର୍ମାଣ ଯୋଜନା ଶୃଙ୍ଖଳକୁ ଅଧିକ ସଶକ୍ତ କରିବା ଏବଂ ବିଶ୍ୱସ୍ତରରେ ଏ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ସଫଳତାର ସହ ମୁକାବିଲା କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ଅଧୀନରେ ଭାରତୀୟ ବ୍ରାଣ୍ଡର ମୋବାଇଲ୍ ନିର୍ମାଣ କରାଯିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯିବ। 2025-26 ଆର୍ଥିକ ବର୍ଷରେ ବାର୍ଷିକ 10,000 କୋଟି ଟଙ୍କାର ବ୍ୟବସାୟ କରିଥିବା ଭାରତୀୟ ମୋବାଇଲ୍ ଫୋନ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଏହି ଯୋଜନାରେ ପଞ୍ଜିକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଭାରତ ମରିସସ୍ ଶକ୍ତି ସୁରକ୍ଷା ତଥା ନିରନ୍ତର ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇ କହିଛନ୍ତି, ବିଶେଷକରି ଭବିଷ୍ୟତର ଶକ୍ତି ସୁରକ୍ଷା, ସ୍ୱଚ୍ଛ ଇନ୍ଧନ ଏବଂ ପେଟ୍ରୋଲିୟମ୍ ଉତ୍ପାଦ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ଶ୍ରୀ ପୁରୀ କହିଛନ୍ତି, ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ମରିସସ୍ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ଦୃଷ୍ଟିରୁ ମେଣ୍ଟର ସହାୟତାରେ ଜାତୀୟ ଜୈବ ଇନ୍ଧନ ନୀତି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ଭାରତ ମରିସସ୍ ମଧ୍ୟରେ ସ୍ୱଚ୍ଛ ଓ ନିରନ୍ତର ଇନ୍ଧନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବାରେ ଏହି କାର୍ଯ୍ୟଖସଡ଼ା ସହାୟକ ହେବ। ସରକାର ଭାରତୀୟ ନାବିକ ସମ୍ପ୍ରଦାୟଙ୍କର କଲ୍ୟାଣ ଓ ସୁରକ୍ଷା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି, ସମ୍ପ୍ରତି ପଶ୍ଚିମ ଏସିଆ ସ୍ଥିତି ଉପରେ ଭାରତ ନିରନ୍ତର ନଜର ରଖିଛି। ଦୁଇଟି ବିଦେଶୀ ପତାକା ବହନ କରିଥିବା ଜାହାଜ ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ସେଥିରେ ଥିବା 22 ଜଣ ଯାକ ନାବିକ ସୁରକ୍ଷିତ ଅଛନ୍ତି। ସେମାନଙ୍କର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସରକାର ସମ୍ପୃକ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ସେନାଧ୍ୟକ୍ଷ ଧୀରଜ ସେଟ୍ଙ୍କର ନେପାଳ ଗସ୍ତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଗସ୍ତ ଅବସରରେ ସେନାଧ୍ୟକ୍ଷଙ୍କୁ ଅନରାରୀ ଜେନେରାଲ୍ ର୍ୟାଙ୍କ ପ୍ରଦାନ କରାଯିବ। ଭାରତ ନେପାଳ ଏବଂ ସେମାନଙ୍କର ସଶସ୍ତ୍ର ବାହିନୀ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱ ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ ଶ୍ରୀ ପ୍ରିୟଙ୍କା ରଙ୍ଗନାଥନଙ୍କର ପାଲେଷ୍ଟାଇନ୍ ଗସ୍ତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଗସ୍ତ ଅବସରରେ ପାଲେଷ୍ଟାଇନ୍ର ଏକ ବିଶ୍ୱସନୀୟ ଭାଗିଦାରୀ ଭାବେ ଭାରତର ପ୍ରତିବଦ୍ଧତାକୁ ସେ ସେଠାକାର ସରକାରଙ୍କୁ ଅବଗତ କରାଇବେ। ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସଙ୍ଗୀତ ଓ ସିନେମା ଜଗତ ତଥା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପ୍ରଣବଙ୍କର ଓଡ଼ିଆ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆକାଶବାଣୀ କଟକ କେନ୍ଦ୍ରର ଜଣେ କଳାକାର ଭାବେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଦୀର୍ଘ ସଙ୍ଗୀତ ଯାତ୍ରାରେ ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଓ ସେମି କ୍ଲାସିକାଲ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ବିଡବ୍ଲ୍ୟଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଯୋଡ଼ି ଚୀନ୍ର ଜିଆଇ ଫାନ୍ ଓ ଝାଙ୍ଗ ସୁ ଜିଆନ୍ଙ୍କ ଯୋଡ଼ିକୁ 16-21, 21-15 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ତ୍ରିଶା ଗାୟତ୍ରୀ ଯୋଡ଼ି ଆସନ୍ତାକାଲି ସେମିଫାଇନାଲରେ ଲିଉ ସେଙ୍ଗ୍ ସୁ ଓ ତାଙ୍ଗ୍ ନିଙ୍ଗ୍ ଯୋଡ଼ିକୁ ଭେଟିବେ। ଇତିମଧ୍ୟରେ ମେନ୍ସ ଡବଲ୍ସ ଯୋଡ଼ିରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲରେ ମାଲେସିଆର ଜୁନାଇଦି ଆରିଫ ଓ ରୟ କିଙ୍ଗ୍ ୟାକ୍ ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହାକାଶ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ପ୍ରଚେଷ୍ଟା କରିବାକୁ ଏହି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବିଡବ୍ଲ୍ୟଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲରେ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଭଦ୍ରକ ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଏବଂ ଉପସ୍ଥାପନରେ ମୁଁ ସରିତା ସାହୁ। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ସ୍ଥିତି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ହିମାଂଶୁ ଶେଖର ସାହୁ ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ସ୍ଥିତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,
2: ଆମେ ତିହିଡ଼ି ବନ୍ୟା ଯେଉଁମାନେ ଆଫେକ୍ଟେଡ୍ ଅଛନ୍ତି ସେମାନଙ୍କ ସହିତ କଥା ହେଲାବେଳେ ରିଲିଫ୍ କାର୍ଯ୍ୟରେ ସେମାନଙ୍କର ସନ୍ତୁଷ୍ଟି ଅଛି। ଯେଉଁଠି ପିଇବା ପାଣିର ସମସ୍ୟା କଥା କଥା ହୋଇଛନ୍ତି ସେ ସ୍ଥାନରେ ତୁରନ୍ତ ପିଇବା ପାଣି ଯୋଗାଇ ଦିଆଯିବା ପାଇଁକି ନିର୍ଦ୍ଦେଶ ଅଛି ଏବଂ ଟ୍ୟୁବୱେଲ୍ କିଛି ଜାଗାରେ ଲୋକଙ୍କୁ ଦେବା ପାଇଁକି ବି ନିର୍ଦ୍ଦେଶ ସେ ଜାଗାରେ ଦିଆହେଇଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟରରେ ପାଣି ପଶିଛି ତାକୁ କେୟାର କରିକିରି ଅଙ୍ଗନବାଡ଼ିକୁ ମାନେ ଡିସ୍ଇନଫେକ୍ଟ କରିସାରିଲା ପରେ ପିଲାଙ୍କୁ ଆଣିବା ପାଇଁକି ନିର୍ଦ୍ଦେଶ ଦିଆଯାଇକି ଏବେ 346 ମାଗଣା ରୋଷେଇ କେନ୍ଦ୍ର ଯେଉଁଟା ଖୋଲିଥିଲା ସେଥିରୁ ଆଉ 29 ଏବେ ଚାଲୁଅଛି ଆଉ ସବୁଗୁଡାକ କ୍ଲୋଜ୍ ହେଇଗଲାଣି। ତାମାନେ ଲୋକ ତାଙ୍କ ନିଜ ଜାଗାକୁ ଫେରିଗଲେଣି।
1: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲାର ଧାମନଗର ଓ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ କହିଥିଲେ,
3: ଯେଉଁଭଳି ଭାବରେ ପାଣି ବଢୁଛି କମୁଛି କମୁଛି ଯେଉଁମାନେ ଜଳ ଘେରରେ ଅଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ରନ୍ଧା ଖାଦ୍ୟ ଏସବୁ ମଧ୍ୟ ଦିଆଯାଉଛି। ଗୃହପାଳିତ ପଶୁମାନଙ୍କୁ ଆଣିକି ରଖୁଛନ୍ତି ବନ୍ଧ ଉପରେ ସେମାନଙ୍କୁ ମଧ୍ୟ ପଲିଥିନ ଏବଂ ଯେଉଁମାନେ କଚ୍ଚା ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ପଲିଥିନ ପ୍ରଦାନ କରାଯାଉଛି। 3 ଓଡ୍ରାଫ୍ ଟିମ୍, ଗୋଟେ ଏନ୍ଡିଆର୍ଏଫ୍ ଟିମ୍ ଏବଂ ଗୋଟିଏ ସ୍ଥାନୀୟ ଫାୟାର ଫାଇଟିଂ ଟିମ୍, ଆଉ 2 ଫାୟାର ଫାଇଟିଂ ଟିମ୍କୁ ନିକଟସ୍ଥ ଜିଲ୍ଲାରୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାପ କାମୁଡ଼ା ଇଞ୍ଜେକ୍ସନ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ଗୋ ଖାଦ୍ୟ ପଞ୍ଚାୟତ ଗୁଡ଼ିକ ନିକଟରେ ମହଜୁଦ ଅଛି ଏବଂ ଆହୁରି ମଧ୍ୟ ଗୋ ଖାଦ୍ୟକୁ ଆମେ ଇଣ୍ଟେଣ୍ଡ କରିଛୁ।
1: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବ୍ୟବସ୍ଥା ହୋଇଥିବା କହିଥିଲେ।
4: ଡାଇରିଆ ଏବଂ ବାକି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯେମିତି ନ ହବ, ସ୍ୱଚ୍ଛ ପାଣି ମିଳିପାରିବ, ଯଦି ଡାଇରିଆ ଇସ୍ୟୁ ଆସେ ତାକୁ ଆମେ କେମିତି ପ୍ରତିହତ କରିପାରିବା, ଆମର ସେଲୋ ଟ୍ୟୁବୱେଲ ଅଛି ତାକୁ ଡିସ୍ଇନଫେକ୍ସନ କରାଯିବ, ହାଲୋଜେନ୍ ଟାବଲେଟ୍ ଗୁଡ଼ା ଦିଆଯିବ, ସହିତ ହାଲୋଜେନ୍ ଟାବଲେଟ୍ ମହଜୁଦ ଅଛି କି ନାହିଁ, ସାପ କାମୁଡ଼ାରେ ଯଦି ସେମିତି କିଛି ଇସ୍ୟୁ ଆସେ ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକ୍ସନ ଅଛି କି ନାହିଁ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଯେ ସେମାନେ ପାଖାପାଖି 17 ଏଇ ଧାମନଗରରେ ଦିଆରୁ ନିଶ୍ଚିତ ଭାବରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଅନ୍ୟାନ୍ୟ ବିଭାଗ କାମ କରୁଛନ୍ତି କିନ୍ତୁ ଆଉ ଥରେ ତାଙ୍କୁ ସଚେତନ କରାହେଉଛି।
1: ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି,
5: 95% ଧାନ ଫସଲ ନଷ୍ଟ ହୋଇଛି। ବହୁତ ବଡ ଚାଷୀମାନଙ୍କର ଆର୍ଥିକ ଦୃଷ୍ଟିରୁ ତାଙ୍କୁ ପୁଣି ରିଭାଇଭ କରିବା ପାଇଁ ଯାହା ଯାହା ଦରକାର ଆବଶ୍ୟକ ପଦକ୍ଷେପ ସରକାର ନେବେ। ପାଣି ଯୋଉଠି ଯୋଉଠି କମିଲାଣି କ୍ଷୟକ୍ଷତି ରିପୋର୍ଟ ଦେଲା ପରେ ରାଜ୍ୟ ସରକାର ନୀତିଗତ ଭାବରେ ନିଷ୍ପତ୍ତି ନେବେ କଣ କଣ କରିବେ। କାହା ଘରେ ପାଣି ପଶିଛି, ରାସ୍ତାଘାଟ ନଷ୍ଟ ହୋଇଛି, ତାକୁ ରେଷ୍ଟୋରେସନ କରାଯିବ। ଗୋଖାଦ୍ୟ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଦିଆହେଇଛି, ଆହୁରି ଦରକାର ପଡ଼ିଲେ ଆବଶ୍ୟକ ହେଲେ ଦିଆଯିବ।
1: ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବନ୍ୟା ଘେରରେ ଥିବା ଲୋକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ କହିଛନ୍ତି,
6: ଲଗାତାର ଗୋଟିଏ ମାସ ମଧ୍ୟରେ ଭଦ୍ରକ ଜିଲ୍ଲାରେ ଅନେକ ବ୍ଲକରେ ପାଖାପାଖି 4 ବନ୍ୟା ଦ୍ୱାରା ଲୋକ ପ୍ରଭାବିତ ହେଲେଣି ଏବଂ ନିଶ୍ଚିନ୍ତ ଲୋକମାନଙ୍କ ପାଖରେ ଯେଉଁ ସରକାରୀ ସୁବିଧା ପହଞ୍ଚିବା କଥା କିଛି ଜାଗାରେ ପହଞ୍ଚିଛି ଏବଂ କିଛି ଜାଗାରେ ମଧ୍ୟ ଲୋକଙ୍କର ଅଭିଯୋଗ ଥିଲା ପାଲ ହଉ କିମ୍ବା ଶୁଖିଲା ଖାଦ୍ୟ ହଉ ତାହା ପହଞ୍ଚି ନାହିଁ। ତୁରନ୍ତ ତାର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେତେବେଳେ ବନ୍ୟାର ପ୍ରଭାବ କମିବ ଏହାର ସବୁ ମୂଲ୍ୟାୟନ ନିଶ୍ଚିନ୍ତ ତାହାକୁ ସରକାର ପୂରଣ କରିବେ।
1: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ବର୍ଗର ଜନସାଧାରଣ ଓ ନାଗରିକମାନେ ଯୋଗଦେଇ 300 ଲମ୍ବର ଜାତୀୟ ପତାକା ସହ ତ୍ରିରଙ୍ଗାର ଜୟଗାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
0: ଜିଲ୍ଲା ହାଲଚାଲରେ ଶୁଣିଲେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଚ୍ଚ ଯୋଗେ।

0: ଚିନ୍ତାଧାରା। ତେଣୁ ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡିବ ଏବଂ କାମରେ ଲଗେଇବାକୁ ହିଁ ପଡିବ।
1: ଆପଣ ଯୋଉ କହିଲେ ମୂଲ୍ୟବାନ ଗଛ, କୋଉ କୋଉ ଗଛ ସବୁ ମୂଲ୍ୟବାନ ଗଛ ଶ୍ରେଣୀରେ ଆସୁଛନ୍ତି?
0: ଆମର ବଟାନିଷ୍ଟ ମାନେ ବା ଉଦ୍ଭିଦବିତ ମାନେ ସେମାନେ ଆଜି ପର୍ଯ୍ୟନ୍ତ ପାଖାପାଖି 3.50 ଲକ୍ଷ ଗଛ ଆବିଷ୍କାର କରି ନାମକରଣ କରିଛନ୍ତି, ଛୋଟରୁ ବଡ଼, ଘାସଠୁ ଆରମ୍ଭ କରି ବାଉଁଶଠୁ ଆରମ୍ଭ କରି ବଡ଼ ବଡ଼ ଗଛ ପର୍ଯ୍ୟନ୍ତ,
1: ଶାଳ ପିଆଶାଳ ଶିଶୁ
0: ସବୁ ସବୁ ଇଏ ସବୁ ଗଛ ଆମ ପରିବେଶ ପାଇଁ ଭଲ। କିନ୍ତୁ ପ୍ରକୃତରେ ମଣିଷ ଏଗୁଡ଼ା ସବୁ ବ୍ୟବହାର କରେ ନାହିଁ। ମଣିଷ ବ୍ୟବହାର କରୁଥିବା ଗଛ ଯୋଉ ମୂଲ୍ୟବାନ ଗଛ, ଯୋଉଟାକି ଆମର ଘର ଦ୍ୱାର, କାରଖାନା, ବନ୍ଧୁକ କିମ୍ବା ନହେଲେ ଜାହାଜ, ବୋଟ, ଇଏ ସବୁ ଯୋଉ ମୂଲ୍ୟବାନ ଗଛ ହୁଏ, ଇଏ ଅର୍ଡିନାରି ଗଛ ବ୍ୟବହାର ହୁଏନି, ସେଇ ଗଛ ହେଉଛି ମୂଲ୍ୟବାନ। ସେଥିରେ ମଧ୍ୟ ଆବଶ୍ୟକ କରାଯାଇପାରିବ ଆମର ଯୋଉ ନନ୍ ଫରେଷ୍ଟ ଟିମ୍ବର ପ୍ରଡ୍ୟୁସ୍ ଅଛି, ଯେମିତି ଅଁଳା, ବାହାଡ଼ା, ହରିଡ଼ା କି ଟାର୍ପେଣ୍ଟାଇନ୍, ଲାକ୍, ଏଗୁଡ଼ା ସବୁ ଆମର ମଧ୍ୟ ସବୁବେଳେ ଦରକାର ହେଉଛି ଏବଂ ଜଙ୍ଗଲରୁ କମିଗଲାଣି। ସେଗୁଡ଼ା ମଧ୍ୟ ଆମେ କୃଷି ପ୍ରଣାଳୀରେ ଚାଷ ଭଳିଆ ସେଗୁଡ଼ା ଆମକୁ ଚାଷ କରିକି ଆମର ଚାହିଦା ଆମକୁ ମେଣ୍ଟେଇବାକୁ ପଡିବ, ତାର ବିକଳ୍ପ କିଛି ନାହିଁ।
1: ଆଜ୍ଞା, ଆଚ୍ଛା, ଆପଣ ଯୋଉ କହିଲେ ଅଁଳା, ହରିଡ଼ା, ବାହାଡ଼ା, ଆକୁ ପୁଣି ଥରେ ବି ଚାଷ କରାଯାଇପାରେ, ଏସବୁ ଗଛ କଣ ବର୍ତ୍ତମାନ ଜଙ୍ଗଲରେ ଦେଖାଯାଉ ନାହିଁ?
0: ଜଙ୍ଗଲରେ ଦେଖାଯାଉଛି, କିନ୍ତୁ ସେମାନଙ୍କର ସଂଖ୍ୟା ଏତେ କମିଗଲାଣି, ତାକୁ ଆଉ ରକ୍ଷା କରିବା ପାଇଁ ବାହାରେ ଚାଷ କରିବାକୁ ପଡ଼ିବ।
1: ଯେମିତି ଔଷଧୀୟ ବୃକ୍ଷ ଚାଷକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି, ତେଣୁ ଔଷଧୀୟ ବୃକ୍ଷରେ ଏଇସବୁ ଗଛ ଯାଉଛି, ଯଦି ଏଗୁଡ଼ିକୁ ବି ଚାଷ କରିବା ଭଲ ଲାଭବାନ ବି ଚାଷୀ ଭାଇ ହେଇପାରିବ, ଆଉ ଲୋକମାନେ ଯୋଉ ଆୟୁର୍ବେଦିକ ଚିକିତ୍ସା ବର୍ତ୍ତମାନ ଯୋଉ କରୁଛନ୍ତି ସେଥିରେ ବି ବହୁତ କାମ ଦବ।
0: ଆୟୁର୍ବେଦିକର ଚାହିଦା ଦିନକୁ ଦିନ ବଢୁଛି, ବହୁତ ଗୁଡ଼ିଏ ଆୟୁର୍ବେଦିକ ଜିନିଷ ଆମର ଦରକାର ହେଉଛି, କିନ୍ତୁ ଜଙ୍ଗଲରୁ ଆସୁଛି ସେଗୁଡ଼ାକ, ବିଶେଷ ଚାଷ ହଉନି, ତା ଦ୍ୱାରା ଜଙ୍ଗଲ ଆମର ନଷ୍ଟ ହେଉଛି, ତେଣୁ ଆମେ ପ୍ରାଇଭେଟଲି କାହିଁ ଚାଷ ନ କରିବା? ଯୋଉ ଇମ୍ପୋର୍ଟାଣ୍ଟ ଜିନିଷ ଯୋଉଟା ମଣିଷ ରେଗୁଲାର ବ୍ୟବହାର କରୁଛି ସେଗୁଡ଼ାକୁ ଆମକୁ ଚାଷ କରିକି ଆମକୁ ବାହାର କରିବା ପଡ଼ିବ। ଆଉ ଜଙ୍ଗଲ ଉପରେ ଜଙ୍ଗଲ ନାହିଁ, ଯାହା ଅଛି ତାକୁ ସବୁ ନଷ୍ଟ କରିଦେଉଛେ, ଆଉ ଜଙ୍ଗଲ ବିକାମି ଏମିତି।
1: ଖାଲି କହିଲେ ଯେ ଔଷଧୀୟ ବୃକ୍ଷ ଚାଷ ହୋଇଯିବ ସେଇଟା ଠିକ କଥା ନୁହଁ, ଏଇ ଯୋଉ ଔଷଧୀୟ ବୃକ୍ଷକୁ ଚାଷ କରିବା ପାଇଁ ଲୋକମାନଙ୍କ ଭିତରେ ସଚେତନତା କେମିତି ଜାଗ୍ରତ କରିବାକୁ ହବ, ତାଙ୍କୁ ବୁଝେଇବାକୁ ପଡିବ ଯେ ଏସବୁ ବୃକ୍ଷର ଗୁଣ ରହିଛି, ମହତ୍ତ୍ୱ ରହିଛି, ଏସବୁ କେମିତି ସମ୍ଭବ ହେଇପାରିବ?
0: ଆମେ ସବୁ କଥା ପବ୍ଲିକ ଛାଡ଼ୁଛେ,
1: ସାଧାରଣ
0: ଉପରେ ସବୁ କଥା ଛାଡ଼ୁଛେ, ଆମେ ସଚେତନ ହବା, ସରକାର ସଚେତନ ହେଲେ ଲୋକ ଅଟୋମେଟିକ ସଚେତନ ହେବେ, ସରକାରୀ ସ୍ତରରେ ଆମେ ଦେଖେଇଦେଲେ ଲୋକ ଜାଣିବେ, ଲୋକ ତାଙ୍କ ଅନୁସାରେ କରିବେ, ଆଉ ଲୋକ କରିବେ ସେଗୁଡ଼ାକ ଆମେ କରିବା ସେଇଟା ସମ୍ଭବ ନୁହଁ।
1: କହୁଥିଲେ ଯେ ଆଗରୁ ସବୁ ମୂଲ୍ୟବାନ ଗଛ ଥିଲା, ହେଲେ ବର୍ତ୍ତମାନ ସେ ମୂଲ୍ୟବାନ ଗଛ ସବୁ ଦେଖାଯାଉନି, ସେ ମୂଲ୍ୟବାନ ଗଛ ସବୁ ଗଲା କୁଆଡେ?
0: ଭଲ କୋଶ୍ଚିନ୍ ଟେ। ଯେଉଁ ମୂଲ୍ୟବାନ ଗଛ କହୁଛନ୍ତି ସେ ଗଛ ଗୁଡାକ ନାଁ କହିଦେବା ଭଲ ହବ, ଶାଳ, ପିଆଶାଳ, ଗମ୍ଭାରୀ, ଶିଶୁ, ଶାଗୁଆନ, କଷି, ଫାସି, ରକ୍ତଚନ୍ଦନ ବା ଡିପ୍ଟୋଟ କାର୍ପସ, ଚନ୍ଦନ, ବାନ୍ଧଣ, କେନ୍ଦୁ, ଧୌରା, ଇଏ ସବୁ ଗଛ ପ୍ରଚୁର ଭାବରେ ଜଙ୍ଗଲରେ ଥିଲା ଏବଂ ଭାରତୀୟମାନେ ଏହାର ଉପଯୁକ୍ତ ବ୍ୟବହାର ଜାଣିଥିଲେ, ତାଙ୍କୁ ଜଣାଥିଲା। ଆପଣ ଭାରତରେ ଦେଖିବେ 50 ସ୍କୋୟାର୍ କିଲୋମିଟର ଭିତରେ ଗୋଟେ ଗୋଟେ ରାଜା ଥିବେ, ତାଙ୍କର ସେ ପୁରୁଣା ଘରକୁ ଯାଆନ୍ତୁ, ସେ ଏଇ ଗଛର ଏଇ କାଠ ସବୁ ଲଗେଇକିରି ସେ କାଠଗୁଡ଼ା ସବୁ ଅକ୍ଷତ ଅବତାର ଅଛି, ବିଶେଷ ଗୁଇ ଖାଇନି କି ଡ୍ୟାମେଜ୍ ହେଇନି, କି ସେତେବେଳେ ପ୍ରଚୁର କାଠ ମିଳୁଥିବା ବ୍ୟବହାର କରୁଥିଲେ,
1: ଫର୍ଣ୍ଣିଚର
0: କବାଟ କରୁଥିଲେ କିମ୍ବା ନହେଲେ ଜାହାଜ କରୁଥିଲେ, ଡଙ୍ଗା କଲେ, ସେସବୁ ଥିଲା। ଭାରତୀୟମାନେ ଇଏ ଯୋଉ କାଠର ବ୍ୟବହାର ଜାଣିଥିଲେ। ତାପରେ ଯେତେବେଳେ 1757 ବ୍ରିଟିଶ ମାନେ ଭାରତକୁ ଆସିଲେ, ସେମାନେ ଭାରତକୁ ଆସିଥିଲେ ମୁଖ୍ୟତଃ ବ୍ୟବସାୟ କରିବାକୁ ଏବଂ ବ୍ୟବସାୟ ମାଧ୍ୟମରେ ଧନ ସନ୍ତ ଟଙ୍କା ରୂପା ସୁନା ଗଣା ସବୁ ନେଲେ। ତାପରେ ଦେଖିଲେ ଭାରତରେ ଯୋଉ ପ୍ରକାର କାଠ ମିଳୁଛି ସେଇଟା ତାଙ୍କ ଦେଶରେ ନାହିଁ, ତାଙ୍କ ଦେଶରେ ଗୋଟିଏ ପ୍ରକାର କାଠ ମିଳୁଛି, ହଉଛି ପାଇଁ। ସିଏ କାଠ ଗୁଡାକ ଏତେ ଉନ୍ନତ ନୁହଁ, ତାଙ୍କର ବେଶୀ ଦରକାର ଘର ପାଇଁ, ତାଙ୍କର ଜାହାଜ ପାଇଁ, ତାଙ୍କର ବନ୍ଧୁକ ପାଇଁ, ତାଙ୍କର କାରଖାନା ପାଇଁ, ସିଏ କାଠ ଏତେ ଉନ୍ନତ ଧରଣ ନୁହଁ ଯେମିତି ଆମ ଭାରତରେ ଅଛି। ଭାରତରେ ଯେ ଉନ୍ନତ କାଠ ଦେଖିଲେ ସେମାନେ କଣ କଲେ, ଇଏ ଗଛ ଗୁଡା କାଟିକିରି ସିଏ ତାଙ୍କ ଦେଶକୁ ସବୁ ପଠେଇଲେ, ମାନେ ଜାହାଜରେ ବମ୍ବେ, କାଲକାଟା, ମାଡ୍ରାସ, ଏସବୁ ବନ୍ଦର ଥ୍ରୁରେ ଆମର ମୂଲ୍ୟବାନ ଗଛ ତାଙ୍କ ଦେଶକୁ ପଠେଇଲେ। ଏତେ ପଠେଇଲେ, ପଠେଇ ପଠେଇ ସେମାନଙ୍କୁ ଶଙ୍କା ଲାଗିଲା, ଆରେ ଏଇ କାଠ ତ ଏତେ କମିଯିବ, ତାହେଲେ ତାଙ୍କର ଅବସ୍ଥା କ'ଣ? ତାପରେ ସେ ଲାଷ୍ଟକୁ ସେ ଜର୍ମାନୀର ଜଙ୍ଗଲବିତ୍ ଡେଟର୍ ବ୍ରାଣ୍ଡି ସେ ତାଙ୍କୁ ଡାକିଲେ, ଭାରତରେ ଏତେ ପ୍ରକାର ବଢ଼ିଆ ଗଛ ମିଳୁଛି, ୟାକୁ ଆମେ ଯେମିତି ନେଇଯାଉ, ଯଦି ସେ ଯଦି ନେଇଯାଉ ସରିଯିବ, ତେଣୁ ଏହାର ପରିଚାଳନା ପାଇଁ ତମେ ଟିକେ ଆସ। ଡକ୍ଟର ବ୍ରାଣ୍ଡିସ୍ ମଧ୍ୟ ଆସିଲେ ଏବଂ କାଠ ଗୁଡ଼ା ଦେଖିଲେ, ତାଙ୍କର ଚିନ୍ତାଧାରା ବହୁତ ଥିଲା, ସେ ଭାରତୀୟ ଜଙ୍ଗଲକୁ ପୁରାପୁରି ଷ୍ଟଡି କଲେ, ଜଙ୍ଗଲକୁ ବିଭିନ୍ନ ବିଭାଗରେ ବିଭକ୍ତ କଲେ ଏବଂ ସେ ବିଭକ୍ତ କରିକିରି ଜଙ୍ଗଲ କେମିତି ପରିଚାଳନା କରିବେ ତାର ମଧ୍ୟ ମେଥଡ ବତେଇଲେ କରିକିରି। ଇଣ୍ଡିଆନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଛି ଫରେଷ୍ଟ ରିସର୍ଚ୍ଚ ଦେହରାଦୁନେ, 1865 ସେ ସେଠି ଏଷ୍ଟାବ୍ଲିଶ୍ କଲେ ଜଙ୍ଗଲ କେମିତି ସୁପରିଚାଳନା ହବ, ସେଥିପାଇଁ ଗୋଟେ ସଂସ୍ଥା ସେ କଲେ।
1: ଆଚ୍ଛା, ସେଇଟା ସେ 1865 ମସିହାରେ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦେହରାଦୁନରେ ପ୍ରତିଷ୍ଠା କରିଥିଲେ।
0: ଆଜ୍ଞା, ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏଷ୍ଟାବ୍ଲିଶ୍ କରିକିରି ସେମାନେ ଏଇ ଯୋଉ ମୂଲ୍ୟବାନ ଗଛ ବୈଜ୍ଞାନିକ ପ୍ରଣାଳୀରେ ସ୍ଥିର କଲେ, ଗୋଟେ ଗଛ କୋଉ ଷ୍ଟେଜରେ କାଟିବା ଦରକାର, ସେଥିପାଇଁ ବୈଜ୍ଞାନିକ ପ୍ରଣାଳୀ ମଧ୍ୟ ସେ ବ୍ୟବହାର କଲେ।

ବୈଜ୍ଞାନିକ ପ୍ରଣାଳୀ ହେଉଛି କରେଣ୍ଟ ଆନୁଆଲ ଇନକ୍ରିମେଣ୍ଟ ବା ମିନ୍ ଆନୁଆଲ କର୍ଭ, ସେ ଗୋଟେ ଗଛର କେମିତି ଗ୍ରୋଥ୍ ହେଉଛି ତାକୁ ଷ୍ଟଡି କରିକିରି ସେମାନେ କ'ଣ କଲେ, ଗୋଟେ ନିର୍ଦ୍ଦିଷ୍ଟ ଏଇ ଯେଉଁ ମୂଲ୍ୟବାନ ଗଛ କେଉଁ ଷ୍ଟେଜ୍ରେ କାଟିବା ଦରକାର, ପାକଳ କରିକିରି ତା'ର ଗୋଲେଇ ମାପିଲେ, ଶାଳ ହେଉ, ଶାଗୁଆନ ହେଉ, ଦେବଦାର ହେଉ, ସବୁ ଗଛର ଗୋଲେଇ ମାପିଲେ ଏଇ ଷ୍ଟେଜ୍ରେ ଗଛଟା ଆସିବା ପାଇଁ କେତେ ଗୋଲେଇ ଦରକାର ଏବଂ ସେଇ ଗୋଲେଇ ଆସିବା ପାଇଁ କେତେ ବର୍ଷ ସେ ଗୋଲେଇ ହେଉଛି। ତେଣୁ ସେମାନେ କ'ଣ କଲେ, ପ୍ରତ୍ୟେକ ଗଛରୁ ଗୋଟେ ଗୋଟେ ସ୍ପିସିସ୍ର ଶାଳ କାଟିଲେ, ଶାଗୁଆନ କାଟିଲେ ଏବଂ ସେମାନେ ତା'ର ଆନୁଆଲ୍ ରିଙ୍ଗ କାଟିଲେ, ଲାଙ୍ଗର ଆନୁଆଲ୍ ରିଙ୍ଗ ଗଣିକିରି ଜାଣିଲେ ଯେ ଏଇ ଗଛଟି ଏତିକି ବର୍ଷରେ କାଟିବା ଦରକାର। ଉଦାହରଣ ସ୍ୱରୂପ ସେମାନେ ଗୋଟେ ଦେଖିଲେ ଶାଳ ଗଛଟି 3.5 ଫୁଟ ବା 3 ଫୁଟ ପାଇଁ କେତେ ବର୍ଷ ଲାଗୁଛି, ତେଣୁ ତାର ଗୋଟେ ମେଥଡ ବାହାର କଲେ। ପ୍ରତି ଗଛର ଗୋଟେ ଆନୁଆଲ୍ ରିଙ୍ଗ ଥାଏ, ତା ମୂଳରୁ କାଟିଲେ ସେ ଗୋଲ ଗୋଲ ହୋଇକି ଗୋଟେ ବାହାରିବ, ସେଇ ଗୋଟେ ଗୋଲ ଗୋଟେ ବର୍ଷରେ ହୁଏ।

0: ଗୋଟେ ବାହାରିବ, ସେଇ
1: ଆଚ୍ଛା
0: ଗୋଟେ ଗୋଲ ଗୋଟେ ବର୍ଷରେ ହୁଏ।
1: ଆଚ୍ଛା
0: ତେଣୁ ସେମାନେ ମୂଳରୁ ତା ସେଣ୍ଟରରୁ ଗଣିଲେ କେତେଟା ଗୋଲେଇ ଅଛି,
1: ଆଚ୍ଛା
0: ସେ ଗୋଲେଇ ଗୋଲେଇ 1, 2, 3, 4 ଯେତେ ଗଣିଲେ ଜାଣିବ ଯେ ଏଇ 31ରେ ଏଇ ଗଛଟା ଏତିକି ଡାଇମିଟର ହେଉଛି। ତେଣୁ ସେମାନେ ନିଶ୍ଚିତ କଲେ ଶାଳ 30 ବର୍ଷରେ 3 ଫୁଟ ଗୋଲେଇ ହେଉଛି। ତେଣୁ ସେମାନେ ନିର୍ଦ୍ଧାର କଲେ ଶାଳ ଗଛ 3 ଫୁଟରେ କାଟିବେ।
1: ଆଚ୍ଛା
0: ସେ ଏମିତି କରିକିରି ସେମାନେ ଶାଗୁଆନ, ଡିପ୍ଟର କାର୍ପସ, ଦେବଦାରୁ ସେ ଯେଉଁ ମୂଲ୍ୟବାନ ଗଛର ନିର୍ଦ୍ଧାରଣ କଲେ କେଉଁ ଗଛଟା କେତେ ବର୍ଷରେ କଟାଯିବ, ଏବଂ ସେଇଟା କରିକି ସେଇ ଫରେଷ୍ଟ ରିସର୍ଚ୍ଚ ମାଧ୍ୟମରେ କଲେ, ଏବଂ ତା କରିକିରି ଜଙ୍ଗଲର ମ୍ୟାନେଜମେଣ୍ଟ ପ୍ଲାନ ବା ୱାର୍କିଂ ପ୍ଲାନ ଆମେ ଯାହା କହୁଛୁ ସେଇଟା କଲେ,
1: ଯୋଉଟା ଏପର୍ଯ୍ୟନ୍ତ ଚଳି ଆସୁଛି।
0: ହଁ
1: ସାର୍, ସେ ଯୋଉ ଆପଣ କହିଲେ ଯେ ମ୍ୟାନେଜମେଣ୍ଟ ପ୍ଲାନ ବା ୱାର୍କିଂ ପ୍ଲାନ, ସେ କ'ଣ?
0: ଭାରତର ବିଭିନ୍ନ ଜାଗାରେ ଷ୍ଟଡି କରି ଜଙ୍ଗଲ ସବୁ କ୍ଲାସିଫିକେସନ କଲେ, ଏବଂ କ୍ଲାସିଫିକେସନ କରି ଜଙ୍ଗଲର ବିଭିନ୍ନ ଜାଗାକୁ ନେଇକରି ସେ କ'ଣ କଲେ, ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ଜାଗା ଡିଭିଜନ ତାକୁ କହିଲେ, ସେ ଡିଭିଜନ ପାଇଁ ସେ ୱାର୍କିଂ ପ୍ଲାନ କଲେ, ମ୍ୟାନେଜମେଣ୍ଟ ପ୍ଲାନ କଲେ, ମ୍ୟାନେଜମେଣ୍ଟ ପ୍ଲାନ ୱାର୍କିଂ ପ୍ଲାନ ସେମ୍। ସେଇ ଡିଭିଜନରେ ସେ ଦେଖିଲେ ପୁରା ସର୍ଭେ କଲେ, କି ପ୍ରକାର ଗଛ, କି ପ୍ରକାର ମାଟି ଅଛି, କି ପ୍ରକାର ଜନ୍ତୁ ଅଛି, ଏମିତି ସବୁ ଷ୍ଟଡି କରିକିରି ଜଙ୍ଗଲ ପାଇଁ ସେ ଗୋଟେ 10 ବର୍ଷର ପ୍ଲାନ କଲେ, ଯାହାକୁ କହନ୍ତି ୱାର୍କିଂ ପ୍ଲାନ। ଏବଂ ଲକ୍ଷ୍ୟ ରହିଲା ସେଇ ଜଙ୍ଗଲରୁ ଆମେ କେତେ ଗଛ ପ୍ରତିବର୍ଷ କାଟିବା, ଶାଳ ଗଛ 3 ଫୁଟ ହେଲେ କାଟିବା। ତେଣୁ ସେମାନେ କ'ଣ କଲେ, ଶାଳ ଜଙ୍ଗଲକୁ 30 ଭାଗରେ ବିଭକ୍ତ କଲେ, ପ୍ରତି ଭାଗକୁ ୱାର୍କିଂ କୂପ କହିଲେ, ସେ କୂପକୁ ପ୍ରତିବର୍ଷ ସେଇ କୂପରେ କାଟେ, ଆଉ 30 ବର୍ଷ ପରେ ସେଠିକି ଆସିବେ। ସେ କୂପରେ ଯୋଉ 3 ଫୁଟ ତଳେ ଯୋଉ ଗଛ ଥିଲା, 3 ଫୁଟ ତଳେ ଗଛ କାଟିଥାନ୍ତି ସେମାନେ, 3 ଫୁଟ ଥିବ, 2 ଫୁଟ ଥିବ, ଫୁଟିକିଆ ଥିବ, ତାଠୁ କମ ତ 30 ବର୍ଷ ପରେ ପୁଣି ସେ 3 ଫୁଟ ଉପରକୁ ଆସିବ। ତେଣୁ ସେଇ ପ୍ରକାର ସେ କାଟିକିରି ତାଙ୍କର ଯଥେଷ୍ଟ କାଠ ପାଉଥିଲେ, ଯୋଉଟାକି ସେତେବେଳେ ବୈଜ୍ଞାନିକ ପ୍ରଣାଳୀ ମ୍ୟାନେଜ କରିବା ପାଇଁ ଗୋଟେ ବେଷ୍ଟ ପ୍ଲାନ। କାଠ ମିନ୍ତି ମେଜରମେଣ୍ଟ ତାଙ୍କର ଟେକ୍ନିକ ବାହାର କଲେ, କୂପ କେମିତି କାମ କରିବାକୁ ବାହାର କଲେ, ଏବଂ ସିଏ ଯୋଉ କାମ କରିଥିଲେ ତାଙ୍କ ସମୟରେ ସେଇଟା ଆଜି ପର୍ଯ୍ୟନ୍ତ ଜଙ୍ଗଲ ବିଭାଗରେ ଚାଲୁଛି।
1: ପ୍ରଥମେ ଆରମ୍ଭ କରିଥିଲେ ଡକ୍ଟର ବ୍ରାଣ୍ଡିସ୍ ଯୋଉ ବୈଜ୍ଞାନିକ ପ୍ରଣାଳୀରେ ବାହାର କଲେ ଯେ ନିର୍ଦ୍ଦିଷ୍ଟ ଗଛ ବା ଗୋଟେ ସ୍ପେସିସ୍ କେତେ ବର୍ଷ ବୟସରେ କାଟିବାର ଦରକାର ରହୁଛି, ବିବାହ ଯୋଗ୍ୟ ହଉଛି, ସେଇ ଜିନିଷଟା ଏପର୍ଯ୍ୟନ୍ତ ଆମେ ଗ୍ରହଣ କରିଛେ।
0: ଟିମ୍ବର ମେଜରମେଣ୍ଟ ମଧ୍ୟ ସେ ମଧ୍ୟ ଯୋଉ ଟେକ୍ନିକ ବତେଇଥିଲେ କେମିତି କାଠଟା ମେଜର କରିବ, ସେଇ ଫର୍ମୁଲା D/4 2 L ଲେଙ୍କ ସେ ଫର୍ମୁଲା ଆଜି ପର୍ଯ୍ୟନ୍ତ ଚାଲିଛି, ଯଦିଓ ଇରେଲେଭାଣ୍ଟ କିନ୍ତୁ ବଟ୍ ଆମେ ତାକୁ ଗ୍ରହଣ କରୁ।
1: ସାର୍, ଏଇ ଯୋଉ ମ୍ୟାନେଜମେଣ୍ଟ ପ୍ରକ୍ରିୟା ତ ଚାଲୁ ରହିଛି ଆପଣ କହିଲେ ଯୋଉ ଜଙ୍ଗଲ ପରିଚାଳନାକୁ ନେଇକି, ତେବେ ଟିମ୍ବର ପ୍ରଡକ୍ସନ କମିଲା କାହିଁକି?
0: ସେଇଟା ହଉଛି ପ୍ରକୃତ ପ୍ରଶ୍ନ, ପ୍ରଡକ୍ସନ ଫରେଷ୍ଟ ସେଇଠୁ ଆସିଲା, ସେ ଯୋଉ କୂପ କଲେ ସେ କୂପ ଆଜି ପର୍ଯ୍ୟନ୍ତ ଚାଲିଛି, ସେ କୂପରୁ ଯେତିକି କାଠ ଆମକୁ ମିଳିବା କଥା ସେତିକି କାଠ ମିଳୁନାହିଁ। ତାର ମୁଖ୍ୟ କାରଣ ହଉଛି ଆମର ଜଙ୍ଗଲ ଉପରେ ଏତେ ପ୍ରେସର ପଡିଲା। ଜଙ୍ଗଲରେ କଣ ହଉଛି, ଆଗରୁ ଗୋଟେ କୂପରେ ମନେକର 1000 ଗଛ କାଟୁଥିଲେ, ଏବେ 10-15 ମିଳୁନାହିଁ, ସେଠି ଆଉ ଡାଇମିଟରର କିଛି ମର୍ଯ୍ୟାଦା ନାହିଁ, ଯାହା ମିଳୁଛି ଫୁଟିକାରେ ଚଳା, 2 ଫୁଟରେ ଚଳା, 3 ଫୁଟ ଆଉ ରହିଲାନି, ଏବଂ ତା ସହିତ ଇଲିସିଟ ଫିଲିମ ବି ଚାଲିଛି। ଇଲିସିଟ ଫିଲିମ ମାନେ ଯୋଉଟା ନ୍ୟାୟଚ୍ୟୁତ କଟା ନୁହଁ, ଲୋକ ଯୋଉ ଇଲିଗାଲି ଆଣୁଛନ୍ତି ଏଟା ଇଲିସିଟ ଫିଲିମ, ଆମେ ସେଠି କାଠ ସପ୍ଲାଏ କରୁନୁ ସରକାରୀ ଭାବରେ, ଆମ ପାଖରେ ନାହିଁ, ସେଠି ଯୋଗାଇବା ସରକାର ପାଖରେ ସମ୍ଭବ ନୁହଁ। ତେଣୁ ଲୋକ ଗୋଟେ ଘର କରେ କ'ଣ କରିବ, ସେ କୁଆଡ଼ୁ ହେଲେ କାଠ କାହାକୁ କହିକିରି ନହେଲେ ନିଜେ ଆଣିକିରି ସେ ଘର ତାର କରିବ ନା ବାହାରେ ରହିବ, ଆମେ ତ କାଠ ତଳେ ଯୋଗଉନୁ, ତାହେଲେ ସେ କାଠଟା ସେ କୋଉଠୁ ଆଣିବ, ସେ କାଠ ଜଙ୍ଗଲରୁ ଆଣିବ, ସେ ଯୋଉ ଜଙ୍ଗଲ ହଉ ସେ ଆଣିକିରି ଚାହିଦା ମେଣ୍ଟଣ। ସୋ ଏମିତି ହେଇକିରି କୂପରେ ଯେତିକି କାଠ ମିଳିବା କଥା ସେତିକି କାଠ ମିଳୁନାହିଁ, ତେଣୁ ଇଏ ମୂଲ୍ୟବାନ ଯଦି ମିଳୁନି ଅନ୍ୟ ସବୁ ଇନଫେରିଅର ଗଛ କାଟ, ଇନଫେରିଅର ଗଛ କାଟି କାମ ଚଳା, ଛୋଟ ଛୋଟିଆ ଗଛ ଅଛି ଆକାଶିଆ ଚାକୁଣ୍ଡା କିମ୍ବା ନହେଲେ ଆଲବିଜିଆ, ଇ ସବୁ ଗଛ କାଟିକିରି ବର୍ତ୍ତମାନ କାମ ଚଳା ହଉଛି, କିନ୍ତୁ ସେଥିରେ ପ୍ରକୃତରେ ପେଟ ପଡ଼ୁନି, ତାଙ୍କର ଯାଇଥାଏ ସେ ଲୋକ ବାରମ୍ବାର କାଟୁଛନ୍ତି। ସେ ସେମିତି କାଟି କାଟି କାଟି କାଟିକି ପ୍ରାୟ ଆମ ଜଙ୍ଗଲ ଓପନ ହେଇଗଲାଣି, ବର୍ତ୍ତମାନ FSI କହିଲାଣି 70% ପର୍ଯ୍ୟନ୍ତ ଜଙ୍ଗଲ ଓପନ। ଆମର ଚାହିଦା ମେଣ୍ଟେଇବା ପାଇଁ ଆମେ ବର୍ତ୍ତମାନ ତ ଇଲିସିଟ ଫିଲିଙ୍ଗରେ କରିକି ଆଣୁଛୁ, ବର୍ତ୍ତମାନ ଭାରତ ସରକାର ବିଦେଶରୁ ଏଇ ମୂଲ୍ୟବାନ କାଠ ଆମଦାନୀ କରୁଛନ୍ତି। ଆମର ଗୋଟେ ପ୍ରତିବର୍ଷ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ସେ କାଲକୁଲେଟ୍ କରନ୍ତି ଆମର ଡିମାଣ୍ଡ କେତେ ସପ୍ଲାଏ କେତେ, ସେଥିରେ ଆପଣ ଦେଖିବେ ଆମର ଡିମାଣ୍ଡ ସପ୍ଲାଏର ଗ୍ୟାପ୍ ବହୁତ ଦିନକୁ ଦିନ ବଢ଼ି ଚାଲିଛି। 2020 ରିପୋର୍ଟ କହୁଛି 93 ମିଲିୟନ୍ କ୍ୟୁବିକ୍ ଟନ୍ ଅଫ୍ ଟିମ୍ବର ଆମର ନିହଟିଆ ପଡ଼ିଲାଣି, ତେଣୁ ଇଏ ଟିକେ ଟିମ୍ବର ଆମେ କ'ଣ ମଗେଇପାରିବୁ, ଇଏ ତ ଟଙ୍କା କୋଟି କୋଟି ଟଙ୍କା ମଗାଉଛେ, ଯେଉଁଗୁଡ଼ା ଆସିପାରୁନି ସେଟା ସବୁ ଇଲିସିଟ ଫିଲିଂ ହେଉଛି, ଆଉ ଏମିତି ହେଇକି ମ୍ୟାନେଜ୍ କରୁଛନ୍ତି।
1: ସାର୍, ସେଇ ଯୋଉ ଆସିପାରୁନି କି ଆମର ନିଅଣ୍ଟିଆ ପଡୁଛି, ତାକୁ କେମିତି ଭରଣା କରାଯାଉଛି?
0: ଆମର ଯୋଉ ନିଅଣ୍ଟିଆ ପଡୁଛି ଫରେନରୁ ମଗାଯାଉଛି ଏବଂ ଇଲିସିଟ ଫିଲିଂ ହେଉଛି, ଆମେ ବିଶେଷ କରି ଇମ୍ପୋର୍ଟ କରୁଛୁ ଆମେରିକା, ଚାଇନା, ରଷିଆ ଏବଂ ଆଫ୍ରିକାନ୍ କଣ୍ଟ୍ରିଜରୁ, ସେ କାଠ ଆଣିକରି ଆମେ କିଛି ପରିମାଣରେ ଆମ ଚାହିଦା ମେଣ୍ଟେନ୍ କରୁଛୁ, କିନ୍ତୁ ଯେଉଁ ଚାହିଦାଟା ମେଣ୍ଟେନ୍ କରିପାରୁନୁ କି ଆମେ ଯୋଗାଇ ପାରୁନୁ, ତାର ବିକଳ୍ପ କ'ଣ? ଲୋକଙ୍କ ପାଖରେ କାଠ ଦରକାର, ସିଏ ଦେଉଛି ଯେଉଁ ଯୁଆଡ଼ୁ ହେଲେ ଯୁଆଡ଼େ ଆଣିବ, ନିଜେ ଆଣିବ ନହେଲେ କାହାକୁ କହିକି ଆଣିବ, ତା ଦ୍ୱାରା କ'ଣ ହେଉଛି ତୁମର ଜଙ୍ଗଲ ଦିନକୁ

0: ଦିନ ଦିନକୁ ଦିନ ପୋଲା ହେଇଯାଉଛି, ମାନେ ଖାଲି ହେଉଛି, ସେଟା
1: ହଁ
0: ଏଫଏସଆଇ ରିପୋର୍ଟ କରୁଛି।
1: ଘଞ୍ଚତା କମି ଯାଉଛି।
0: ଘଞ୍ଚତା କମିଯାଉଛି, ଜଙ୍ଗଲର ଯେଉଁ ଡିଫିନେସନ ଅଛି, ଜଙ୍ଗଲରେ ସବୁ ପ୍ରକାର ଗଛ ଥିବ, ଗ୍ରାଉଣ୍ଡ ଫ୍ଲୋର ଥିବ, ମିଡିଲ ଫ୍ଲୋର ଥିବ, ଉପରେ ଟପରେ ଗ୍ୟାନେପ ଥିବ, ତେଣୁ ସିଏ ଯେଉଁ ଅଭାବରୁ ସ୍ୱଭାବ ନଷ୍ଟ ଭଳିଆ, ଆପଣ ସବୁ ପ୍ରକାର ଗଛ, ମୂଲ୍ୟବାନ ଗଛ ଯଦି ନାହିଁ ତ ଅନ୍ୟ ଗଛ କାଟ, ଯେମିତି ଛୋଟ କାଟିଆ ଇନଫେରିଅର ଗଛ କାଟିକି ସେମାନେ ସବୁ ଚାହିଦା ମାନେ ଜଙ୍ଗଲ ବର୍ତ୍ତମାନ ଧ୍ୱଂସ ବିଧ୍ୱସ୍ତ। ଆମେ ଯେତେବେଳେ ଚାକିରି ଜଏନ୍ କଲୁ 1984-85 ଆମେ ଯେତେବେଳେ ଡିପାର୍ଟମେଣ୍ଟ ଆସିଲୁ, ଓଡ଼ିଶାରେ ଆପଣଙ୍କୁ ଜାଣିବା ଦରକାର, ଏତେ ବାଉଁଶ ଥିଲା, 5-6 ପେପର ମିଲ୍ ଚାଲୁଥିଲା, ସେ ପେପର ଖାଲି ଓଡ଼ିଶାକୁ ନୁହଁ ଇଣ୍ଡିଆ ସାରା ସପ୍ଲାଏ କରୁଥିଲେ। ବର୍ତ୍ତମାନ ଦେଖନ୍ତୁ ପେପର ମିଲ୍ ପ୍ରାୟ ନାହିଁ, ତାର କାରଣ ହେଉଛି ବାଉଁଶ ନାହିଁ। ବାଉଁଶ ନଥିବାରୁ ଆପଣ ଦେଖୁଥିବେ ଏଲିଫାଣ୍ଟର ମୁଖ୍ୟ ଖାଦ୍ୟ ହେଉଛି ବାଉଁଶ, ବହୁ ଲିମିଟେଡ୍ ହାତୀ ତାଙ୍କ ପାଇଁ ଖାଦ୍ୟ ନାହିଁ, ମାନେ ଜଙ୍ଗଲର ଅବସ୍ଥା ଏତେ ଦୁସ୍ତ ହେଇଗଲାଣି, ଆମକୁ ଚିନ୍ତା କରିବାର ସମୟ ଆସିଗଲାଣି, ତେଣୁ ୟାର ଆଉ ବିକଳ୍ପ କିଛି ନାହିଁ।
1: ସାର୍ ଏଥିପାଇଁ ସରକାର ସବୁ କଣ କରୁଛନ୍ତି?
0: ସରକାର କରୁଛନ୍ତି, ବହୁତ କଥା କରୁଛନ୍ତି। ବର୍ତ୍ତମାନ ପାଖାପାଖି ଆମେ 50,000 ହେକ୍ଟର ଏଇ ମୂଲ୍ୟବାନ ଗଛ ଲଗାଉଛୁ ଜଙ୍ଗଲରେ,
1: ଆଜ୍ଞା,
0: ଏବଂ ପାଖାପାଖି 4-5 କୋଟି ଚାରା ବାଣ୍ଟୁଛୁ
1: ଆଜ୍ଞା
0: ପ୍ରତିବର୍ଷ। ଗଛ ଲାଗୁଛି କିମ୍ବା ବଣ୍ଟା ଯାଉଛି, ତାର ସକ୍ସେସ କେତେ ସେଇଟା ସମୀକ୍ଷା କେହି କରୁନାହାନ୍ତି।
1: ସାର୍ ଗଛ ତ ଖାଲି ଲଗେଇ ଦେଲେ ହବନି, ଗଛର ଯତ୍ନ ନିଆଯାଏ, ତାକୁ କେମିତି ଗୋଟେ ଦ୍ରୁମରେ ପରିଣତ କରାଯାଇପାରିବ ସେଇଟା ହଉଛି ଗୋଟେ ମୁଖ୍ୟ ଦାୟିତ୍ୱ।
0: ଏକ୍ଜାକ୍ଟଲି ସେଇ କଥାଟି ମୁଁ କହୁଛି, କାମ ଚଳା, ହଁ କିଛି ଗୋଟେ ଗଛ ଲଗେଇ ଦିଅ, କିଛି ଗୋଟେ ବାଣ୍ଟି ଦିଅ, ଠିକ ଅଛି ୟା ବାଟରେ ଠିକ ଅଛି, କିନ୍ତୁ ସେଇଟା କେବେ ଜଙ୍ଗଲ ବୃଦ୍ଧି ପାଇଁ ସହାୟତା ହଉନାହିଁ। ଇଏ ଯେତେ କାମ ହଉଛି, ଡ୍ରାମା ହଉଛି, ନାଟକ ହଉଛି, ପତପ୍ରାନ୍ତ ନାଟକ ହଉଛି, ଏବଂ ଚାରା ବଣ୍ଟା ହଉଛି, ଆମେ ସରକାରୀ ବିଭାଗରେ ଗଛ ଲଗାଉଛି, ଇଏ ସବୁ ଠିକ ଅଛି, ବାଟ ଅଛି, କିନ୍ତୁ ତାର ସମୀକ୍ଷା ହଉନି, କେତେ କାମ ରହିଲା, କେତେ ବାକି ରହିଲା, କେତେ ସକ୍ସେସ ହେଲା। ମୁଁ ଆଉ ତୁମକୁ ଉଦାହରଣ ଦେବି, ଆମର ଯୋଉ ୱାର୍କିଂ ପ୍ଲାନ ହେଲା, ବହୁତ ଗଛ ଲଗା ହେଲାଣି, 40 ବର୍ଷ ହେଲାଣି, କେତେଗୁଡ଼େ 50 ବର୍ଷ ହେଲାଣି, ସେ ତ କାଟିବା କଥା ପ୍ଲାନ ଅନୁସାରେ, ସେ ପ୍ଲାନ ଅନୁସାରେ କାଟିଦେଲେ କାହିଁକି କଟାଉନି, ଟିକେ ନ କାଟିବାର ଉଦ୍ଦେଶ୍ୟ ତାର ତଥ୍ୟ ତ ଠିକ ଭାବରେ ଆମ ପାଖରେ ନାହିଁ, କୋଉ ବର୍ଷ କେତେ ଗଛ କୋଉଠି ଲଗା ହେଇଥିଲା, ତେଣୁ ଇଏ ଗୋଟେ ଇଣ୍ଡିକେସନ ଯେ ଆମେ ସବୁ କାମ କରୁଛୁ ଯୋଉଟାକି ଜଙ୍ଗଲ ପାଇଁ ପ୍ରଚୁର ଭାବରେ କ୍ଷତି ସାଧନ ହଉଛି। ଆମକୁ ବର୍ତ୍ତମାନ ସେ ଧାରାରୁ ମୁକ୍ତ ହେବାକୁ ପଡିବ, ଆମକୁ ଯୋଉ କାମ ଆମକୁ ଦିଆଯାଉଛି ଆମକୁ ଦାୟିତ୍ୱ ନେବାକୁ ପଡିବ, ଏଇ ଯୋଉ କାମଟି ମୁଁ ସକ୍ସେସଫୁଲ କରେଇବି, ସଫଳତା କରେଇବି, ଗଛ ଲଗଟା ଲଗେଇଲି କି ସେ ଗଛ ସଫଳତା ଯଦି ଆମେ ସମୀକ୍ଷା ନ କରିବା ତାହେଲେ ଜଙ୍ଗଲ ଏମିତି ଧ୍ୱଂସ ହେଇ ଚାଲିଥିବ।
1: ସାର୍ ଆପଣ ଯୋଉ କହିଲେ ଯୋଉ ପ୍ରଡକ୍ସନ ଫରେଷ୍ଟ ଗଛ ଲଗେଇବା ଠାରୁ ଅମଳ ପର୍ଯ୍ୟନ୍ତ ହଉଛି, ଏଟା କଣ ଫଳପ୍ରଦ ହେଇପାରୁଛି?
0: ହେଇପାରିବ, ତାର ମୁଁ 2 ଉଦାହରଣ ଦେବି। ଆପଣ ଦେଖିବେ ପାଖାପାଖି 100 ବର୍ଷ ପୂର୍ବରୁ ବ୍ରିଟିଶର ମାନେ ବାଲୁଗାଁର ଧୱାନଳି ବର୍ବରାରେ ଶାଗୁଆନ ଗଛ ଲଗେଇଥିଲେ।
1: ଆଚ୍ଛା,
0: ସେ ଶାଗୁଆନ ଗଛ ପ୍ରାୟ ନାହିଁ, କିନ୍ତୁ ଯେତିକି ଅଛି ତାର ଡାୟା ଅଛି, ମାନେ ଗୋଲେଇ ପ୍ରାୟ 10 ଫୁଟ ଅଛି, 15 ଫୁଟ ଅଛି, 8 ଫୁଟ ଅଛି। ଆମେ ଯଦି ସେ ଗୋଟେ 10 ଫୁଟିଆ ଗଛ ଶାଗୁଆନ ଆଜି ଆଣିବା ଏବଂ ସେଇଟାକୁ ଚିରେଇକିରି ମାର୍କେଟ କରିବା, ବର୍ତ୍ତମାନ ଶାଗୁଆନର କ୍ୟୁବିକ ଫିଟ୍ ହେଉଛି ପାଖି 6,000 ଟଙ୍କା, ସେଇ ଗଛର ଦାମ ପାଖାପାଖି ଆପଣଙ୍କର 7-8 ଲକ୍ଷ ଟଙ୍କା, ସେଠି ଖର୍ଚ୍ଚ ହେଇଥିଲା 5 ପଇସା,
1: ମାନେ 100 ବର୍ଷ ତଳେ,
0: 100 ବର୍ଷ ତଳେ ତାର ହେଲାଣି ପାଖାପାଖି 10-12 ଲକ୍ଷ ଟଙ୍କା ଗୋଟେ ଗଛର ଦାମ ହେଲା। ତେଣୁ ଆପଣ ଯୋଉ କହନ୍ତି ଏଇଟା କେମିତି ସମ୍ଭବ, କାହିଁକି ସମ୍ଭବ, ମନେକର 100 ହେକ୍ଟର ବା 1 ସ୍କୋୟାର କିଲୋମିଟର ଏଇ ମୂଲ୍ୟବାନ ଗଛ ଲଗେଇବା,
1: ଆଜ୍ଞା,
0: ଉଦାହରଣ ନେବା ଶାଗୁଆନକୁ, ଲଗେଇବାରୁ 35 ବର୍ଷ ଯତ୍ନ ନେବା, ତାର ଡଗାରଖା କରିବା, ଏବଂ ସିଏ ଯେତିକିବେଳେ ପାକଳ ହବ ସେଇ ଫର୍ମୁଲା ଅନୁସାରେ ତାହେଲେ ତାକୁ କାଟିବା, ତାକୁ ବିକ୍ରି କରିବା, ସେ ବିକ୍ରି କଲେ ତାର ଦାମ ପାଖାପାଖି ଆସିବ 300 କୋଟି ଟଙ୍କା ଆସିବ ବର୍ତ୍ତମାନ ରେଟ୍ରେ।
1: ଆଚ୍ଛା
0: ଆଚ୍ଛା, ଖର୍ଚ୍ଚ କେତେ ହେବ? ପାଖାପାଖି 3 କୋଟି ଟଙ୍କା, 3 କୋଟି ଟଙ୍କା 35-40 ବର୍ଷରେ ପାଖାପାଖି 300 କୋଟି ଟଙ୍କା ହବ, କୌଣସି ବିଜନେସ ମଡେଲରେ ନାହିଁ ଏ ଟଙ୍କାଟା ଏତେ ବଢିବ। ଆମ ଭାରତ ବର୍ଷ ଗୋଟେ ଭଗବାନଙ୍କର ଆଶୀର୍ବାଦ କଣ୍ଟ୍ରି, କେମିତି ସେ ୟୁରୋପରେ ଏତେ ସୂର୍ଯ୍ୟକିରଣ ମିଳୁନି, ଆମ ଭାରତ ବର୍ଷରେ ପ୍ରଚୁର ସୂର୍ଯ୍ୟକିରଣ ମିଳୁଛି, ଗଛ ବଢୁଛି ସେ ସୂର୍ଯ୍ୟକିରଣ ଦ୍ୱାରା, ସାର ଦ୍ୱାରା ବଢୁନି। ଶାଗୁଆନ ଗଛ ଆମେ ଲଗେଇଲେ ସାର ଦଉନି, ସିଏ ମାଟିରୁ ମିନେରାଲ ସଂଗ୍ରହ କଲା, ସୂର୍ଯ୍ୟକିରଣ ପ୍ରଚୁର ପଡ଼ିଲା, ବଢିଲା। ତାକୁ କମ୍ପାରିଜନ କରିକି ଆମେ 100 ହେକ୍ଟର ଏଗ୍ରିକଲଚର କାମ କରିବା, ଆମର ବହୁତ ପ୍ରକାର ଗଛ ଅଛି, ଧାନ, ମୁଗ, ବିରି, ମାଣ୍ଡିଆ ସବୁ ଅଛି, ଆମେ ଯଦି 100 ହେକ୍ଟର ଖାଲି ଧାନ ଚାଷ କରିବା ବୈଜ୍ଞାନିକ ପ୍ରଣାଳୀରେ, ସାର ଦବା, ଯତ୍ନ ନବା, ପୋକ କିଣିବା ସବୁ ମାରିବା, 100 ହେକ୍ଟର ଯଦି ଧାନ ଚାଷ କରିବା 30 ବର୍ଷରେ ଆପଣ ଯଦି କାଲକୁଲେସନ କରିବେ 20 କୋଟି ଟଙ୍କା ମିଳିବ କି ନାହିଁ ସନ୍ଦେହ, ମାନେ ଖର୍ଚ୍ଚ ବାର ସାରି 20 କୋଟି ଟଙ୍କା ଆମେ ଯଦି ଏଗ୍ରିକଲଚରରେ ପାଉଛେ,
1: ଆମେ ଯଦି ଯୋଉ ଔଷଧୀୟ ବୃକ୍ଷ, ଦାମୀ ବୃକ୍ଷ ଯଦି ଲଗେଇବା
0: ତାର 10-12 ଗୁଣ ପଇସା ପାଇବା, କିନ୍ତୁ ସେଇଟା ଯୋଉ ଗୋଟେ ଲଙ୍ଗ ଗେଷ୍ଟେସନ ମାନେ ଲଙ୍ଗ ଡ୍ୟୁରେସନ ବି କରାହଉନି, କିନ୍ତୁ ସରକାର ପକ୍ଷରେ କରିବାକୁ କଣ ଅସୁବିଧା, ସରକାର ପକ୍ଷରେ
1: ଖାଲି ସ୍ଥାନ ପଡିଛି ସେଠି ତ ନେଇକି ଲଗେଇଦେବେ, ଯୋଉଟା ଅନାବାତି କିଛି କାମରେ ଲାଗୁନି,
0: ଯୋଉଠି ଧାନ ହବନି, ଗହମ ହବନି, ମକା ହବନି, ସେଇ ଜାଗା କଡେ ଆମେ ଯଦି ମୂଲ୍ୟବାନ ଗଛ ନ ଲଗେଇବା, ଲ୍ୟାଣ୍ଡ ଇଜ୍ ଏ ଭାଲ୍ୟୁବୁଲ ମାନେ ମୂଲ୍ୟବାନ ଆସେଟ୍ ଫର୍ ଏ କଣ୍ଟ୍ରି, ଆପଣ ଦେଶର ଯୁଆଡେ ଯାଆନ୍ତୁ, ଲଣ୍ଡା ପାହାଡ଼ କିମ୍ବା ନହେଲେ ବ୍ୟାରେନ୍ ଭୂମି, ସେ ଜାଗାରେ

0: ଯଦି ଆମେ ସରକାରୀ ସ୍ତରରୁ ଗୋଟେ ଦାୟିତ୍ୱବାନ ହେଇକି ନ ଲଗେଇବା ତାହେଲେ ସେଟା ମିସ୍ୟୁଟ୍ୟୁଜ୍ ହେଉଛି, ସୂର୍ଯ୍ୟକିରଣ ବରବାଦ ହେଉଛି ଏବଂ ଆମର ଜଙ୍ଗଲ ମଧ୍ୟ ଖାଇଯାଉଛି।
1: ଆର୍ଥିକ ଦୃଷ୍ଟିରୁ ଏଇଟା କେମିତି ସମ୍ଭବ ହେଇପାରିବ?
0: ମୁଁ ଆପଣଙ୍କୁ ଉଦାହରଣ ଦେଲି ନା, ଗୋଟେ 100 ହେକ୍ଟର ଚାଷ କରିବା ପାଇଁ କେତେ ପଇସା ଖର୍ଚ୍ଚ ହେଉଛି, ଆଉ 100 ହେକ୍ଟର ଶାଗୁଆନ ଗଛ ପାଇଁ କେତେ ରହୁଛି। ତାର କମ୍ପାରିଜନ ଭଲ ଦେଲେ 100 ହେକ୍ଟର ଧାନ ଚାଷ କଲେ 30 ବର୍ଷରେ ଆପଣ ପାଇବେ ନଟ୍ ମୋର ଦେନ୍ 20 କୋଟି ଟଙ୍କା, କିନ୍ତୁ ତାର 10-12 ଗୁଣ ପଇସା ଆପଣ 30 ବର୍ଷରେ ଆପଣ ଭାଲ୍ୟୁବୁଲ ଗଛ ଲଗେଇଲେ ପାଇବେ। ତାର ବୈଜ୍ଞାନିକ ସିକ୍ରେଟ ହେଉଛି ବିକଜ ଚାଷ କ୍ରପ ସେମାନେ ସୂର୍ଯ୍ୟକିରଣ କମ୍ ଗ୍ରହଣ କରନ୍ତି, ଯେଉଁଟାକି ବୃକ୍ଷମାନେ ବେଶୀ ସୂର୍ଯ୍ୟକିରଣ ଗ୍ରହଣ କରନ୍ତି, ତେଣୁ ସେଇଟା ହଉ ସିକ୍ରେଟ। ସେ ଟିମ୍ବର ଭାଲ୍ୟୁ ବଢ଼ିଲା, କାର୍ବନ ସେ ବେଶୀ କୋଷ୍ଟେସନ ହେଲା, ଏଗ୍ରିକଲଚର କରିବା ପରେ ଯେଉଁ କାର୍ବନଟା ଆସୁଛି ହେଲା ଗଛ ବେଶୀ ସଂଗ୍ରହ କରୁଛି, ଏଗ୍ରିକଲଚର କ୍ରପ କମ୍ ବେଶୀ କମ୍ ସଂଗ୍ରହ କରୁଛି, ତେଣୁ ଗଛ ଲଗେଇଲେ କ୍ଷତି କୌଣସି ପ୍ରକାର ନାହିଁ, ଜଙ୍ଗଲ ତ ବୃଦ୍ଧି ହବ କ୍ଷତି କିଛି ନାହିଁ, ଏଗ୍ରିକଲଚର ଚାଲିବ, କିନ୍ତୁ ବ୍ୟାରେନ୍ ଲ୍ୟାଣ୍ଡରେ ଆମର ପ୍ରଡକ୍ସନ ଫରେଷ୍ଟ ବା ଅମଳକ୍ଷମ ଜଙ୍ଗଲଜାତ ମୂଲ୍ୟବାନ ଗଛ ଆମକୁ
1: ଲଗେଇବାକୁ ପଡ଼ିବ।
0: ଆପଣ ଯଦି ଫରେଷ୍ଟ କ୍ରପ ଲଗେଇବେ ଆମେ ହିସାବ କଲେ ଖାଲି କାଠର ଭାଲ୍ୟୁ କେତେ ଆସ କହିଲି, କିନ୍ତୁ ସିଏ କେତେ ପାଣି ଦେଲା ମାଟିକି ସେ ହିସାବକୁ ନିଆ ହେଇନି, କେତେ ପକ୍ଷୀକି ବସା କରେଲା ସେ ହିସାବ କରା ହେଇନି, କେତେ ଅକ୍ସିଜେନ୍ ଦେଲା ସେ ଗଛ 30 ବର୍ଷ ସେଇଟା ମୋତେ ହିସାବକୁ ନିଆ ହେଇନି, ତେଣୁ ତାର ଇନଡାଇରେକ୍ଟ ବେନିଫିଟ ଆମେ ପାଉଛୁ ଯଥେଷ୍ଟ, ଯୋଉଟା କି ଏଗ୍ରିକଲଚର କ୍ରପରେ ଏତେ ବିଶେଷ ନାହିଁ।
1: କିନ୍ତୁ ନଥିଲେ ବି ଆମ ଶରୀର ପାଇଁ ଖାଦ୍ୟଟା ନିହାତି ଜରୁରୀ, ଆଉ ଜୀବନ ଜୀବିକା ପାଇଁ ଆପଣ ଯୋଉ କହିଲେ ମୂଲ୍ୟବାନ ଗଛଟା ହଉଛି ଜରୁରୀ।
0: ୟେସ୍, ପଇସା ଖଟେଇବାକୁ ପଡିବ ସରକାର, ସମସ୍ତଙ୍କ ପାଖରେ ପଇସା ନାହିଁ, ଗୋଟେ ଗରିବ ଚାଷୀ କି ସାଧାରଣ ଚାଷୀ କି ଧନୀ ଚାଷୀ ଇଏ ଇନଭେଷ୍ଟ 30 ବର୍ଷ ଇନଭେଷ୍ଟମେଣ୍ଟ କିଏ କରିବ,
1: ନା ନା ନା,
0: ତେଣୁ ଜମି ବି ତା ପାଖରେ ଏତେ ନାହିଁ, ତେଣୁ ସରକାରଙ୍କୁ ଏଇଟା କରିବାକୁ ପଡିବ, ସରକାର କରିକି ଦେଖେଇବେ ଭାଇ ଦେଖ 30 ବର୍ଷ ହେଲା ଶାଗୁଆନ ଗଛ କୋଉଠି ବିଭିନ୍ନ ଜାଗାରେ ଲାଗିଛି, ଦେଖ ୟାର ଏତେ ଦାମ। ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବି, ଏ ଯୋଉ ଗଛ ଲଗେଇବାଟା ଆକ୍ଚୁଆଲି ଗୋଟେ ରକେଟ୍ ସାଇନ୍ସ ନୁହଁ, ୟାର ମୂଳରୁ ଚୂଳ ଯାଏ, ମାନେ ଲଗେଇବାଠୁ ହାରଭେଷ୍ଟ ପର୍ଯ୍ୟନ୍ତ,
1: ଗଛ ଲଗେଇବାଠୁ ଅମଳ ପର୍ଯ୍ୟନ୍ତ
0: କାଟିବେ, ତାକୁ ସଇଂ କରିବେ, ଟ୍ରାନ୍ସପୋର୍ଟ କରିବେ, ଇଏ ସବୁ ଯୋଉଟାକି ଶ୍ରମ ଭିତ୍ତିକ କାମ, ଅନ୍ୟ କାମ ଭଳିଆ ନୁହଁ, କୃଷି ଯେମିତି ଶ୍ରମ ଭିତ୍ତିକ କାମଟା, ଇଏ ଯୋଉ ଫରେଷ୍ଟ୍ରି କ୍ରପ ଯଦି ଲଗେଇବା ଜଙ୍ଗଲ ସିଏ ସବୁ ଶ୍ରମ ଭିତ୍ତିକ କାମ। ବର୍ତ୍ତମାନ ଆମେ କହୁଛୁ 5 ଟ୍ରିଲିୟନ୍ ଇକୋନୋମି, ଆମ ପାଖରେ ପଇସାର ଅସୁବିଧା ନାହିଁ, ଦ୍ୱିତୀୟରେ ଅଛି ଆମର ଲ୍ୟାଣ୍ଡରେ ବି ଅସୁବିଧା ନାହିଁ, ତୃତୀୟରେ ଆମର ଲେବରରେ ବି ଅସୁବିଧା ନାହିଁ, ତାହେଲେ ଅସୁବିଧା ଅଛି କୋଉଠି? ଏଗୁଡ଼ାକ ପ୍ରକୃତରେ ସରକାରଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନ, ପ୍ରୋବ୍ଲେମ୍ ହେଉଛି ସେଇଠି। ସରକାର କରିବେ, ସରକାରଙ୍କୁ ବୁଝିବା ଭଳିଆ, ସରକାରଙ୍କୁ କରେଇଲା ଭଳିଆ ଭାବୁଛି ଆମର ଟିକେ କମି ରହୁଛି, ଆମେ ଯେଉଁମାନେ ପ୍ରଫେସନାଲ ଅଛୁ ଆମେ ଏଇ କଥାଟି ସରକାରଙ୍କ ପାଖରେ ଠିକ୍ ଭାବରେ ପେଶ କରିପାରୁନୁ।
1: ସାର୍, ଆପଣ ତ ଅନେକ ଦିନ ଧରି ଜଙ୍ଗଲ ବିଭାଗ ସହିତ ଜଡିତ ଥିଲେ, ଜଙ୍ଗଲର କେମିତି ଉନ୍ନତି ହେଇପାରିବ, ବୃକ୍ଷ ସଂଖ୍ୟା ବଢିବ, ଜଙ୍ଗଲ ଘଞ୍ଚ ହବ, ଆ ଉପରେ କେବେ ଗୁରୁତ୍ୱ ଦେଇଛନ୍ତି?
0: ମୋ ଲେବୁଲରେ ଯୋଉଠି ଯୋଉ ଫୋରମରେ ମୁଁ ପହଞ୍ଚୁଛି ମୁଁ ଏ ଉପରେ ହାଇଲାଇଟ୍ କରୁଛି, ଜଙ୍ଗଲର ଅନୁଭୂତି ନେଇକି 35 ଚାକିରି ଅନୁଭୂତି ନେଇ ମୁଁ ଗୋଟେ ବହି ପ୍ରକାଶ କରିଛି, ଜର୍ଣ୍ଣି ଇନ୍ ଏ ଗ୍ରୀନ୍ ଫ୍ଲାଇଟ୍, ତାର ଲକ୍ଷ୍ୟ ଥିଲା ହାଉ ଟୁ ଇମ୍ପ୍ରୁଭ୍ ଦି ଫରେଷ୍ଟ, ସେଇ ଉପରେ ଲେଖା ହେଇଛି
1: ଆମେ ଜଙ୍ଗଲର ଅଭିବୃଦ୍ଧି କେମିତି କରିବା,
0: ଜଙ୍ଗଲ କେମିତି ହବ ସେଇଟା ଲେଖା ହେଇଛି। ବର୍ତ୍ତମାନ ଚିନ୍ତାଧାରା ଚାଲିଛି ବିକଶିତ ଭାରତ ବିକଶିତ ଓଡ଼ିଶା, 2047 ବିକଶିତ ଭାରତ, 36 ବିକଶିତ ଓଡ଼ିଶା ସରକାର ମାଗିଥିଲେ ପ୍ରୋଗ୍ରାମ, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ବ୍ୟକ୍ତିମାନେ ସେମାନେ ତାଙ୍କ ପୋର୍ଟାଲରେ ଯେଉଁମାନେ ଚାହୁଁଛନ୍ତି ପ୍ରୋଗ୍ରାମ ପ୍ଲାନ ସବୁ ସବମିଟ୍ କରିବାକୁ,
1: ଆପଣ ଦେଇଛନ୍ତି?
0: ମୁଁ ଦେଇଛି, ମୁଁ ସରକାରଙ୍କୁ ତାଙ୍କ ପୋର୍ଟାଲରେ ଦେଇଛି, ଜଙ୍ଗଲକୁ ଆମକୁ ରଖିବାକୁ ପଡିବ। ଆଉ ଗୋଟେ କଥା, ଯେଉଁ ଏୟାର କ୍ୱାଲିଟି ଇଣ୍ଡେକ୍ସ ୱାଟର କ୍ୱାଲିଟି ଇଣ୍ଡେକ୍ସ ଯେଉଁ ବାହାରୁଛି ସବୁଥିରେ ଆମର ପୋଜିସନ ବହୁତ ଖରାପ,
1: ଜଳ ବାୟୁ ସବୁ ଦୂଷିତ ହେଉଛି,
0: ହିଟ୍ ୱେଭ୍ ଚାଲିଛି, ସବୁର ମୂଳ କାରଣ ହେଉଛି ଜଙ୍ଗଲ। ଜଙ୍ଗଲର ଅର୍ଥ ହେଉଛି ଜଙ୍ଗଲରେ ଗୋଟେ ଜାଗା ଯୋଉଠି ସବୁ ପ୍ରକାର ଗଛ ଥିବ, ଖାଲି ଶାଳ ହବନି କି ଖାଲି ଶାଗୁଆନ,
1: ନା ନା ନା,
0: ସବୁଆଡେ ଶାଗୁଆନ ଖାଲି
1: ଗଛ, ଆମେ ଜଙ୍ଗଲ ହେଉଛି ମାନେ ଘଞ୍ଚତା ରହିବ, ତା ସହିତ ବନ୍ୟ ପ୍ରାଣୀ ମାନେ ରହିବେ, ସେମାନେ ଜଙ୍ଗଲର ଶୋଭା ବର୍ଦ୍ଧନ କରିବେ, ତା ସହିତ ଜଙ୍ଗଲରୁ ଆମେ ଅଧିକ ପରିମାଣରେ ଅମ୍ଳଜାନ ପାଇବା, ଆମର ମଣିଷ ସମାଜ ପାଇଁ ଭଲ, ଜୀବ ଜଗତ ପାଇଁ ବହୁତ ଭଲ।
0: ଏଇ ଯୋଉ ପ୍ରଡକ୍ସନ ଫରେଷ୍ଟ କଲେ, ଇଏ କଲେ ମାନେ ଜଙ୍ଗଲର ପ୍ରେସର କମିଗଲା, ଜଙ୍ଗଲ ଅଟୋମେଟିକ ବଢିବ।
1: ସାର୍, ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ଜଙ୍ଗଲର ଉତ୍ପାଦନର ଆବଶ୍ୟକତା, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ଶେଷରେ ଆମର ଶ୍ରୋତା ବନ୍ଧୁ ଯେଉଁମାନେ ଆମର ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଏଇ ଜଙ୍ଗଲର ଉତ୍ପାଦନକୁ ନେଇ କଣ କହିବେ ବା କଣ ଉପଦେଶ ଦେବେ?
0: ନାଇଁ, ଉପଦେଶ ଦେବାର କିଛି ନାହିଁ, ସେମାନେ ଜୀବନ ସାରା ସଂଗ୍ରାମ କରୁଛନ୍ତି ବଞ୍ଚିବା ପାଇଁ, ଟିକେ ଭଲ। ବର୍ତ୍ତମାନ ସୁପ୍ରିମକୋର୍ଟ କହିଲା ଯେ ଫଣ୍ଡାମେଣ୍ଟାଲ ରାଇଟ୍ ଗୋଟେ ଡିସେଣ୍ଟ ଲାଇଫ୍ ଜଣେ, ଯେ ଭଲ ଅକ୍ସିଜେନ୍ ପାଇବ, ଭଲ ୱାଟର ପାଇବ, ସେଇଟା ଫଣ୍ଡାମେଣ୍ଟାଲ ରାଇଟ୍ ହେଇଗଲାଣି, ସେମାନେ କିଛି ବ୍ୟକ୍ତିଗତ ହିସାବରେ କରିପାରୁନି। ଏଥିରେ ଆମର ପ୍ରଫେସନାଲ ସରକାର ୟାଙ୍କର ଦାୟିତ୍ୱ ବେଶୀ ସାଧାରଣ ଲୋକ ଅପେକ୍ଷା, କିନ୍ତୁ ସାଧାରଣ ଲୋକର ଦାୟିତ୍ୱ ହେଉଛି ସେମାନେ ଇଏ କଥାଟି ସବୁଠି ପକାନ୍ତୁ, ଆଲୋଚନା ମାଧ୍ୟମରେ କରନ୍ତୁ।
1: ଯାହା ପାଣ୍ଡବ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆଲୋଚନାର ବିଷୟ ଥିଲା ଜଙ୍ଗଲ ଉତ୍ପାଦନର ଆବଶ୍ୟକତା, ସେ ସମ୍ପର୍କରେ ଆମକୁ ବହୁତ ସୁନ୍ଦର ଭାବରେ ବୁଝେଇକି କହିଲେ, ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ପରବର୍ତ୍ତୀ ଗୀତଟି ଚକାଭଉଁରୀ ଚଳଚ୍ଚିତ୍ରର କଣ୍ଠ ଦେଇଛନ୍ତି ସୁରେଶ ୱାଡେକର ଏବଂ ତୃପ୍ତି ଦାସ।
1: ଏଭଳି ଗୀତ ଆପଣଙ୍କ କଣ୍ଠସ୍ୱରରେ ଭଲ ଲାଗୁଥିବାରୁ ସଙ୍ଗୀତ ନିର୍ଦ୍ଦେଶକମାନେ ଆପଣଙ୍କୁ ଏଭଳି ଗୀତ ଗାଇବା ପାଇଁ ଦେଇଛନ୍ତି।
2: ବାସ୍ ଆପଣ ଠିକ ଉତ୍ତର ଦେଇଛନ୍ତି।
1: ତାମାନେ ସଙ୍ଗୀତ ନିର୍ଦ୍ଦେଶକମାନେ ଆପଣଙ୍କୁ ଏଭଳି ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି।
2: ବାସ୍ ସେମାନେ ହିଁ ସେ ସୃଷ୍ଟିକର୍ତ୍ତା, ସେମାନେ ହିଁ ସୃଷ୍ଟିକର୍ତ୍ତା। ଏତେ ଚମତ୍କାର ସୁର କାହାର ହାତ ମାନେ ଆଙ୍ଗୁଳିରୁ ବାହାରିବ? ଯେଉଁମାନେ ବୁଝନ୍ତି ଜୀବନ ତତ୍ତ୍ୱ, ଜୀବନର ମାନେ, ଈଶ୍ୱରଙ୍କ ପ୍ରତି।

ଜୀବନାନନ୍ଦ ପାଣିଙ୍କ ରଚନାର ଶିଳ୍ପୀ ଥିଲେ ପ୍ରଣବ ପଟ୍ଟନାୟକ। ପରବର୍ତ୍ତୀ ଗୀତଟି ଗାଇଛନ୍ତି ପ୍ରଣବ ପଟ୍ଟନାୟକ ସରୋଜ ପଟ୍ଟନାୟକଙ୍କ ରଚନାରୁ।

ଗୀତାତୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ସୋର୍ ଚଳଚ୍ଚିତ୍ରର ଏ ଗୀତ। ଦ୍ୱୈତକଣ୍ଠରେ ଥିଲେ ମୁକେଶ ଏବଂ ଲତା ମଙ୍ଗେସ୍କର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ପାଲା ରାମ ହନୁଙ୍କ ଭେଟ। ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ତାଙ୍କର ସାଥୀ କଳାକାରମାନେ।

ଭିତରେ ଭକ୍ତ ଭଗବାନ କଞ୍ଜପରେ ଲୟ ରଖି କହୁଛି, ହେ ପ୍ରଭୁ ଜୀବନର ହରି, ଏ ଦୁଃଖରେ କାଳ ଯାକ ମୋର ଅତିବାହିତ ହୋଇଗଲା, ଆପଣ ଟିକେ ହେଲେ କର୍ଣ୍ଣପାତ କଲେ ନାହିଁ, ଗରିବର ଦୁଃଖ ଆପଣ କେବେ ହେଲେ ବୁଝିଲେ ନାହିଁ। ତାପରେ ଭକ୍ତ କଣ ନିବେଦନ କରୁଛି।

0: ତାପରେ ଭକ୍ତ ନିବେଦନ କରି କହୁଛି ହେ ପ୍ରଭୁ ଆପଣଙ୍କ କଞ୍ଜକ ପୈରବିତ୍ତ ମୁଁ ଆଉ କିଛି ଭାବିବାର ମୋତେ ଆଉ ସମୟ ନାହିଁ। ତାପରେ କଣ ଭକ୍ତ
1: କହୁଛି
0: କହିଲା ଜାତଂ ସୂର୍ଯ୍ୟ କୂଳେ ପିତା ଦଶରଥ କ୍ଷେଉଣୀ ଭୁଜା ମର୍ଗଣି ସିବା ସତ୍ୟ ପ୍ରଣୟ ନା ପ୍ରଣୟନି।

ଯେନା ବିଡ଼ମ୍ବି ତପି ବିଧିନା ଚାନ୍ୟ ପରେ କା କଥା ଯେ ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ଯାହାଙ୍କର ପିତା ହେଉଛନ୍ତି ଦଶରଥ ଯାହାଙ୍କର ଯଶକୀର୍ତ୍ତି ପୃଥିବୀ ସାରା ବ୍ୟାପି ଯାଇଛି ଯାହାଙ୍କର ଭାଇ ହେଉଛନ୍ତି ଲକ୍ଷ୍ମଣ ଯାହାଙ୍କର ପତ୍ନୀ ହେଉଛନ୍ତି ସୀତା ସତୀ ସତ୍ୟପରାୟଣୀ ତାଙ୍କ ଭାଗ୍ୟରେ ମଧ୍ୟ ବିଡ଼ମ୍ବନା ପଡିଲା ସେ ଆଜି 14 ବର୍ଷ ମନକୁ ଗଲେ ଆମେ ଅନ୍ୟମାନଙ୍କ କଥା କଣ ବା କହିବା କାହାରି କଥା କହିପାରିବା ଏମତ କହୁ ରାମଚନ୍ଦ୍ର ଆଜି ସମସ୍ତଙ୍କର ମନାଭୀଷ୍ଟ ପୂର୍ଣ୍ଣ କରନ୍ତୁ ବୋଲା ନ ଦେଖବାର ହରି ବୋଲ ସେଇ ବନବାସରେ ଯାଇ ପଞ୍ଚବଟୀରେ ଆଜି ଘରଣୀ ହରେଇ ବସିଛନ୍ତି ରାମଚନ୍ଦ୍ର ଘରଣୀ ହରେଇ ଆଜି ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି ଘଣ୍ଟ କବି ଯଦୁମଣି ମହାପାତ୍ରଙ୍କର ଗୋଟିଏ ମନେ ପଡିଗଲା।

0: ଏତେ ଜିଲୁ କାହା ଘେନି ମନା
1: ଥର ଥର ଲୁହ କରୁଛି ବାବୁ କପଣ
2: ଭାଇ
1: କୁଆଡେ ଗଲା ସୀତା
2: କାହାନ୍ତି କାହାନ୍ତି ଜନକ ନନ୍ଦିନୀ ସୀତା
1: ଏ ଅରଣ୍ୟରେ ଖୋଜୁଛି ତ ପାଉ ନାହିଁ ମୁଁ
2: ନା ନା ଭାଇ
1: କୁଆଡେ ଗଲା
2: କୁଆଡେ ଗଲେ ସି
1: ଆଜ୍ଞା ଲକ୍ଷ୍ୟ ରଖିଥିବେ ବିଚିତ୍ର ରାମାୟଣରୁ ବିଶ୍ୱନାଥ ଖୁଣ୍ଟେକର ଗୋଟେ ପଦ ଉଦ୍ଧାର କରୁଛି।

0: ବନ୍ୟଜୀବକୁ ଲକ୍ଷ୍ୟ କରି କହୁଛନ୍ତି, କୁଆଡେ ଗଲା ମୋର ସୀତା? ହେ ଲକ୍ଷ୍ମଣ
1: ଭାଇ,
0: ତ ବହୁତ ଖୋଜିଲେଣି, ଏ ଅରଣ୍ୟରେ ମୁଁ ତ ସୀତାଙ୍କୁ ପାଉନି।
1: ନା ନା,

0: ମନ ଭିତରେ ବିଚାର କରିଛନ୍ତି କାହିଁକି ବୈବ ଏ ଅରଣ୍ୟରେ ମତେ ପକାଇ ରଖିଛି ମାରି ଦିଅନ୍ତା ବାଲା ଜାଣନ୍ତି ପ୍ରାଣ ଚାଲିଗଲା କିନ୍ତୁ ହେଲା କଣ କଣ କରିବି
1: କଣ କରିବା
0: ବାବୁ
1: ଶାନ୍ତ
0: ଦେଖ ବାପା ତୁମେ ହଉଛ ମୋର ଭାଇ ମୁଁ ଆଜି ସୀତାଙ୍କୁ ଖୋଜି ଖୋଜି ଅତି ବ୍ୟସ୍ତ ହୋଇ ପଡ଼ିଲେଣି
1: ଭାଇ
0: ପ୍ରକୃତି କବି ଗଙ୍ଗାଧର ମେହରଙ୍କର ଗୋଟିଏ ପଦ ମନେ ପଡ଼ୁଛି।

0: ଅନ୍ୟ ସ୍ୱାମୀ ସମ୍ମୁଖୀ ବିମୁଖ ବିଧାତା ତା ବିସ୍ପୁରାଉନି ବିଡ଼ ପ୍ରଣୟ ବିରୋଧୀ ଅଙ୍ଗୀକରମୀ ଗରଳ କୁଳେ କଳଙ୍କ ଶାନ୍ତି ଭଦାମେ କୁଟିଳ ଧନୁରନ୍ତରାୟ ମହାନାଟକରେ ହନୁମାନ ବିରଚିତ ମହାନାଟକରେ ଗୋଟିଏ ପଦ ପ୍ରମାଣ ଅଛି, ରାମଚନ୍ଦ୍ର ସୀତାଙ୍କୁ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି, ଦୁଃଖିତ ନାମରେ କାଳଯାପନ କରୁଛନ୍ତି, ସଙ୍ଗତରେ ଅଛନ୍ତି ଭାଇ ଲକ୍ଷ୍ମଣ, ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି। ବାବୁ ଲକ୍ଷ୍ମଣ
1: ଭାଇ
0: ଦେଖିଲୁ, ଆରେ ଇଏ ତ ଗୋଟେ ଅପୂର୍ବ ପଦାର୍ଥ ପଡିଛି ବାଟରେ। ହଁ ଚିହ୍ନି ପାରିଲୁ ତ? ହଁ
1: ଗୋଟେ କଦମ୍ବ ଫୁଲ,
0: କଦମ୍ବ ଫୁଲ ଇଏ ବିଜୟୀ ଯେ ଜଗତରେ।

0: ବିଜୟୀ ଯେ ତିନିପୁରର ବିଜୟୀ ଯେ ରାମଚନ୍ଦ୍ର ବାଟରେ ଯାଉ ଯାଉ ଗୋଟିଏ କଦମ୍ବ ଫୁଲ ପାଇଲେ। ମନ ଭିତରେ ବିଚାର କଲେ, ଇଏ କଦମ୍ବ ଫୁଲଟି ଗଛରୁ ସରି ପଡି ଯେମିତି ଶୁଷ୍କ ହେଇଯାଇଛି, ମୋର ପତ୍ନୀ ସୀତା ସେହିପରି ଶୁଷ୍କ ହେଇ ପଡିଥିବ,
1: ତାଙ୍କ ମୁଖମଣ୍ଡଳ ଏହିପରି
0: ମଳିନ ହେଇ ପଡିଥିବ। ତେଣୁ ମନ ଭିତରେ ଚିନ୍ତା କରୁଛନ୍ତି, ବାବୁ କଣ କରିବି, ଏ କଦମ୍ବ ଫୁଲ ପରିକା ମୋର ସୀତା ହେଇଥିବ। ବିରହେ ଯେ କେଉଁ ଦିନ।

0: ମନ ଭିତରେ ଭାବି ରାମ ଲକ୍ଷ୍ମଣ ଦୁଇ ଭାଇ ଯାକ ଋଷ୍ୟମୁଖ ପର୍ବତକୁ ଗଲେ। ଆଜ୍ଞା ତେଣେ କଣ ହେଇଛି? ବାରିକି ଭୟ କରି ସୁଗ୍ରୀବ ଲୁଚିଛି ଋଷ୍ୟମୁଖ ପର୍ବତରେ। ନଳ ଲୀଳ ସୁଷେଣ ଜାମ୍ବବାନ ଆଦି ବୀର ମାନେ ଅଛନ୍ତି, ପାଖରେ ଅଛନ୍ତି ହନୁମାନ। ଆଚ୍ଛା ସୁଗ୍ରୀବ ଯେତେବେଳେ ଦେଖିଦେଲେ ଯେ କେହି ଦି ଜଣ ଅରଣ୍ୟ ଭିତରେ ଆସୁଛନ୍ତି ଆମରି ଆଡ଼କୁ, ମନ ଭିତରେ ଚିନ୍ତା କଲେ ଏ ହେଉଛନ୍ତି ନିଶ୍ଚିନ୍ତ ଭାବରେ ବାଳିର ଚାର, ବାଳି ବୋଧେ ଚାର ପଠେଇଛି ମୋତେ ଧରି ନେବା ପାଇଁ। ଏ କଥାକୁ ମନ ଭିତରେ ଭାବି ସୁଗ୍ରୀବ ଗୁମ୍ଫା ଭିତରେ ଲୁଚିବାକୁ ଯାଉଛି। ପାଖରେ ଥିଲେ ହନୁମାନ, ବାବା କଣ
1: ମାମୁ,
0: ମାମୁ ତୁମେ ଗୁମ୍ଫା ଭିତରେ ଲୁଚୁଛ? ଛି ଛି ଛିଲା ତ ମାରୁ ନାଇଁ ଗଲା ବାଳି।

0: ଦକ୍ଷିଣ ଜାମ୍ବବାନ ହନୁମାନ ସମସ୍ତେ ଦେଖିଲ ସେ ତ ବାନପ୍ରସ୍ଥ ଧାରଣ କରିଛନ୍ତି, ଜଟା ମୁକୁଟ ତାଙ୍କର ଜଟା ହେଇଗଲାଣି, ସେ ଗୋଟେ ବାନର ପତିର ଚାର ହେବେ ଅସମ୍ଭବ କଥା।
1: ପଇତା
0: ଦେଖ ଦେଖ ଦେଖ ଆହୁରି ଦେଖ ଆସୁଛନ୍ତି ଏପଟେ ଦେଖିଲ।

0: ସୁଶୀଳ ଦେଖିଲ
1: କଣ
0: ପୂର୍ଣ୍ଣଚନ୍ଦ୍ର ଯେତେବେଳେ ପୂର୍ଣ୍ଣମୀ ଦିନ ଚନ୍ଦ୍ର ହୁଏ ସୌନ୍ଦର୍ଯ୍ୟ ତ ଦେଖାଯିବନି ସେଠାରେ ଏ ରୂପ ଥିବ ନଚେତ ନାହିଁ ବିଧୁ ବନନ୍ତ ବିଷ୍ଣୁ
2: ବିଷ୍ଣୁ
0: ବିଷ୍ଣୁଙ୍କ ଠାରେ ଏ ରୂପ ଥିବ ଅନ୍ୟ କାହାରି ପାଖରେ ରୂପ
1: ନଥିବ୍ୟ ରୂପ
0: ଦେଖିଲ କେଡ଼େ ସୌନ୍ଦର୍ଯ୍ୟମୟ ରୂପ ଆମରି ଆଡକୁ ତ ଆସୁଛନ୍ତି ଦେଖିବା ଆଚ୍ଛା ବାବୁ ହନୁମାନ
2: ମାମୁଁ
0: ଗୋଟେ କାମ କରିବ
2: କଣ କରିବି ମାମୁଁ
0: ବିହି

0: ଆରେ ବାପା, ଆଉ ଗୋଟିଏ କଥା ରହିଗଲା।
1: କଣ ମାମୁଁ?
0: ଯେ ଘଟଣାଟା ହଉଛି କଣ
2: କଣ,
0: ଗୋଟେ ରାମା ସନ୍ତର୍ଯ୍ୟ ବହି ରାମା ଆକାଶ ମାର୍ଗରେ ଯେତେବେଳେ ଉଡି ଯାଉଥିଲା,
2: ଆଚ୍ଛା,
0: କାନ୍ଥ କାନ୍ଥ କହି କାନ୍ଦୁଥିଲା, ବୃକ୍ଷଲତାକୁ ସାକ୍ଷୀ କରୁଥିଲା,
1: ତାର
0: ଏଇ ସ୍ୱାମୀ ହେବେ କି?
1: ପଚାରି
0: ବୁଝିଲୁ।
1: ହଁ,
0: ସେ ଯଦି

0: କହିବେ ତାହେଲେ ଆମେ ଜାଣିପାରିବା ଠିକ ସେଇ
1: ଠିକ କଥା।
2: ତେବେ ପଚାରିବା
1: ପଚାରିବା
0: ତୁମେ ବ୍ରାହ୍ମଣ ବେଶ ଧାରଣ କରି ଯାଇ ତାକୁ ଟିକେ ପଚାରିଲ।
1: ଆଚ୍ଛା ମୁଁ ଯାଉଛି।
0: ସେମାନେ କାହିଁକି ଅରଣ୍ୟରେ ଭ୍ରମଣ କରୁଛନ୍ତି?
1: ଆଚ୍ଛା ମୁଁ ଯାଉଛି ବାବୁ ପଚାରିବି।
0: ସୁଗ୍ରୀବଙ୍କ କଥା ଅନୁସାରେ ଆଜି ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଯାଜପୁର ଅଞ୍ଚଳସ୍ଥ ବସୁ ଗୋଟିଏ
2: ପତାକା।
0: କିପରି ବ୍ରାହ୍ମଣ ବେଶ ଧାରଣ କରିଛନ୍ତି? ଦିବ୍ୟ ଚନ୍ଦନ ପଇତା ପ୍ରଭାରେ ନିନ୍ଦିତ।

ଅମୁକ କଥା ଅନୁସାରେ ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି, ଉପବିତ ଟିଏ ପକେଇଛନ୍ତି, ଚିତା କାଟିଛନ୍ତି, ଆଉ କଣ କରିଛନ୍ତି?

0: ମଠାଟିଏ ଧାରଣ କରିଛନ୍ତି, ସୁନ୍ଦର ମଠାଟିଏ ପିନ୍ଧିଛନ୍ତି, ବ୍ରାହ୍ମଣ ବେଶ ଧାରଣ
1: କରିଛନ୍ତି,
0: ଆସ୍ତେ ଆସ୍ତେ ଧୀରେ ଧୀରେ
1: ଚାଲିଛନ୍ତି ହନୁମାନ।
0: ରାମ ଲକ୍ଷ୍ମଣ ଏଡ଼କୁ ଆସୁଛନ୍ତି, ଜାଣି ଯୁଆଡୁ ଆସୁଛନ୍ତି ସିଆଡ଼କୁ ହନୁମାନ ଯାଇ ତାଙ୍କ ପାଖରେ ପହଞ୍ଚି
1: ଯାଇଛି।
0: ଠିକ ଏତେ ବଡ ସମୟରେ ହେଲା କଣ
1: ହେଇଛି?
0: ହନୁମାନ କଣ ଚିନ୍ତା କରୁଛନ୍ତି? ତୁଳସୀଦାସ ସେଠି ଗୋଟେ ପଦ ଲେଖୁଛନ୍ତି ରାମାୟଣରୁ,

0: ହନୁମାନ ଜୀବନ ଭିତରେ ଚିନ୍ତା କରିଛନ୍ତି, କିଏ ତୁମ ସୁନ୍ଦର ରୂପ ଏ କଣ୍ଟକିତ ବନରେ କୋମଳ ପାଦ ଗୁଡିକ ଫୁଟି ଯାଉଥିବ, କାହିଁକି କଣ୍ଟକିତ ବନରେ ଭ୍ରମଣ କରୁଛନ୍ତି?
1: ହେ ଜଟାଧାରୀ, କାହିଁକି କାହିଁକି ତୁମେ ଏ ଜଙ୍ଗଲ ମଧ୍ୟରେ ଚାଲିଛ?
0: ହଁ, ଏ ଜଙ୍ଗଲ ଭିତରେ ଚାଲିବାର କାରଣ କଣ? ଏତେ ସୁନ୍ଦର ରୂପ, ନବବର କାନ୍ତି, କମନୀୟ କାନ୍ତି, ଏ କଣ୍ଟକିତ ବନରେ କାହିଁକି ଚାଲୁଛନ୍ତି? ଏ କଥା ହନୁମାନ ଲକ୍ଷ୍ୟ ରଖିଛନ୍ତି, ଦୂରରୁ ଦେଖି ବନ୍ଧକୁ ଚିହ୍ନି ପାରିଛନ୍ତି, ମନ ଭିତରେ ଚିନ୍ତା କରିଛନ୍ତି।
1: କଣ
0: ମୁଁ ଯାଉଛି, କଣ ପଚାରିବି? ଆଚ୍ଛା ଠିକ ଅଛି, ମୁଁ ପଚାରିବି। ଆମର ଘଣ୍ଟ କବି ଯତଗୁଣୀ ମହାପାତ୍ର ଲେଖୁଛନ୍ତି,

0: ପଚାର କରିଛି ମୁଁ ତାଙ୍କୁ ତଥ୍ୟ ତଥ୍ୟ କରି ପଚାରିବି ଠିକ ଭାବରେ ପଚାରିଛି କୁଆଡେ ଯିବ କାହିଁକି ଅରଣ୍ୟରେ ବୁଲୁଛ ସମସ୍ତ କଥା ପଚାରିଛନ୍ତି ଏଣି କୁଆଡେ ଯାଉଛ ଏତେ କଥା ଯେତେବେଳେ ପଚାରିଛନ୍ତି ଠିକ ସେଇ ସମୟରେ ହେଲା କଣ ହନୁମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଛନ୍ତି
1: କଣ
0: ପିନାକ ହରି ଭଣୀ

0: ଆଉ ମୁଁ ହଉଛି ଦଶରଥଙ୍କ ପୁତ୍ର, ମୁଁ ଏ ବୈମାତୃଙ୍କ ସତ୍ୟରେ ଆଜି ଅରଣ୍ୟରେ ଏକାକୀ ଭ୍ରମଣ କରୁଛି। ଆଚ୍ଛା ତୁମେ କିଏ, ତୁମର ଟିକେ ପ୍ରକୃତ ପରିଚୟ ପ୍ରଦାନ କର।
1: ମୋ ପରିଚୟ ଜାଣିବେ ଆପଣ? ମୁଁ ହଉଛି ସେ ହନୁମାନ।
0: ହନୁମାନ, ତୁମର ପ୍ରକୃତ ରୂପ ଟିକେ ଦେଖେଇଲା।

0: ତୁମେ ଜଣେ ମର୍କଟ ହୋଇ ଏଭଳି ସୁବର୍ଣ୍ଣ କିରୀଟି କୋଉଠାରୁ ପାଇଲ? ଆବୁରେ
1: ପ୍ରଭୁ,
0: ମନେ ପଡ଼ିଯାଇଛି ହନୁମାନଜୀଙ୍କର ପୂର୍ବ କଥା, ବ୍ରହ୍ମା ମତେ ଇଏ ବର ପ୍ରଦାନ କରିଥିଲେ, ଯୋଉଦିନ ତୋର ସୁବର୍ଣ୍ଣ ମୁକୁଟକୁ ଯେ ଚିହ୍ନିବ, ତୋର ମୁକୁଟକୁ ଯେ ଚିହ୍ନି ପାରିବ, ସେଇଦିନ ଜାଣିପାରିବୁ ହଉଛନ୍ତି ବିଷ୍ଣୁ ପରାକ୍ରମ, ତାଙ୍କରି ପାଖରେ ସଦାସର୍ବଦା ଲୟ ରଖିଥ ପ୍ରଭୁ। ମୁଁ ଆଜି ଜାଣିପାରୁଛି ଆପଣ ହଉଛନ୍ତି ପରମ ଭକ୍ତ।

ଶୁଣୁଥିଲେ ପାଲା ରାମମୋହନଙ୍କ ଭେଟ, ପରିବେଷଣ କଲେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ହଦ୍ କର ଦି ଆପନେ।

ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆଜି ଏ କ୍ରମରେ ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ହଦ୍ କର ଦି ଆପ୍ନେ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:00 ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।